ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦୀର ବୈଶାଖ 25 ଦିନ, ତଦନୁଯାୟୀ ଇଂରାଜୀ 2026 ମସିହା ମଇ ମାସ 15 ତାରିଖ। ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57।

ଶ୍ରୋତାବନ୍ଧୁ ଆପଣମାନେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ବୈଷ୍ଣବ ପାଣିଙ୍କ ଗୀତ ରଚନାରୁ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ତପନ ପଟ୍ଟନାୟକଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ତନ୍ସନ୍ ସିଂ।

0: ଭିତରେ
1: ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
4: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।

ସମଗ୍ର ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଦୁଇଟି ଜିନିଷ ପାଇବା ଆଶାରେ ଜୀବନ ପରିଚାଳିତ କରିଥାଏ। ଏ ଦୁଇଟି ହେଉଛି ଶ୍ରେୟ ଓ ପ୍ରେୟ। ଶ୍ରେୟ ସାଧନା ସାଧ୍ୟ, ପ୍ରେୟ ସହଜ ସାଧ୍ୟ। ଶ୍ରେୟ ପାରମାର୍ଥିକ ଭଗବତ ଚିନ୍ତନ ଉପରେ ଆଧାରିତ, ପ୍ରେୟ ବିଷୟ ଭୋଗ ଉପରେ ଆଧାରିତ। ସାଧାରଣ ମଣିଷ ପ୍ରେୟ ମାର୍ଗଟିକୁ ବାଛି ନେଇଥାନ୍ତି। ଆହାର, ଭୟ, ନିଦ୍ରା, ମୈଥୁନ ସେମାନଙ୍କର ଜୀବନ। ଇନ୍ଦ୍ରିୟମାନଙ୍କୁ ବିଷୟାଭିମୁଖୀ କରି ବସ୍ତୁ ଓ ସମ୍ପର୍କମାନଙ୍କ ଭୋଗରେ ସମଗ୍ର ଜୀବନ କଟାଇ ଦିଅନ୍ତି। ଏହି ପ୍ରକାର ଭୋଗ ମାନବ ଇତର ଅନ୍ୟାନ୍ୟ ପ୍ରାଣୀ ମଧ୍ୟ କରନ୍ତି। ତେବେ ମନୁଷ୍ୟ ଓ ପଶୁ ମଧ୍ୟରେ ଅନ୍ତର ରହିଲା କେଉଁଠି? ଅନ୍ତର ହେଉଛି ମନୁଷ୍ୟ ଏକ ବିବେକୀ ପ୍ରାଣୀ। ବୁଦ୍ଧିର ପ୍ରୟୋଗ ଦ୍ୱାରା ତାର ଜୀବନ ପରିଚାଳିତ ହୋଇଥାଏ। ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, କରଣୀୟ ଅକରଣୀୟ ଇତ୍ୟାଦି ବିଚାର କରିବାର ସାମର୍ଥ୍ୟ ମନୁଷ୍ୟର କେବଳ ଥାଏ। ଶ୍ରେୟ ମାର୍ଗରେ ଜୀବନ ବିତାଇଲେ ଆନନ୍ଦ, ତୃପ୍ତି, ଶାନ୍ତି ଓ ପୂର୍ଣ୍ଣତା କେବଳ ଏହି ଜନ୍ମ ପାଇଁ ଉପଲବ୍ଧ ହୋଇନଥାଏ, ପରଜନ୍ମ ପାଇଁ ପୁଞ୍ଜି ଖଟାଇଥାଏ। ବିଷୟ ଭୋଗରେ ଆନନ୍ଦ ଖଣ୍ଡିତ ଓ ବିଚ୍ଛିନ୍ନ, କିନ୍ତୁ ଶ୍ରେୟ ପ୍ରାପ୍ତିର ଆନନ୍ଦ ଅଖଣ୍ଡ ଓ ନିରବିଚ୍ଛିନ୍ନ। ଶ୍ରେୟ ଲକ୍ଷ୍ୟରେ ପହଞ୍ଚିବା ମାର୍ଗ କଷ୍ଟସାଧ୍ୟ ଓ ଦୃଢ଼ ମନୋବଳ ଉପରେ ନିର୍ଭର କରେ। ଏହି ମାର୍ଗରେ ଗତି କରିବା ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସାଧକ ତାର ସାଧ୍ୟବସ୍ତୁ ପ୍ରାପ୍ତି ପର୍ଯ୍ୟନ୍ତ ଦୃଢ଼ ଓ ଧୈର୍ଯ୍ୟଶୀଳ ହୋଇ ଚାଲିଥାଏ। ଲକ୍ଷ୍ୟସ୍ଥଳରୁ ସେ କେବେ ବିଚ୍ୟୁତ ହୋଇନଥାଏ। ପୁରାଣ ବର୍ଣ୍ଣିତ ନଚିକେତା, ଧ୍ରୁବ, ପ୍ରହ୍ଲାଦଙ୍କ ପରି ଚରିତ୍ରର ଉଦାହରଣ ନିଆଯାଇପାରେ। ଶ୍ରେୟ ମାର୍ଗରେ ସାଧକ ସାଧ୍ୟ ସାଧନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆବଶ୍ୟକ। ଏହି ମାର୍ଗରେ

0: ରାମାୟଣରେ ସୀତାଠାବ ପ୍ରସଙ୍ଗରେ ହନୁମାନଙ୍କ ଭୂମିକା ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ବାନରରାଜ ସୁଗ୍ରୀବଙ୍କର ଆଦେଶ ପାଇ ଅତୁଳିତ ବଳର ଅଧିକାରୀ ବୀର ହନୁମାନଙ୍କର ଲଙ୍କା ଗମନ ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବିଘ୍ନମାନ ଦେଖାଦେଇଛି। ପ୍ରଥମେ ସାଗର ଗର୍ଭରେ ଲୁକାୟିତ ଭାବେ ଥିବା ମୈନାକ ପର୍ବତ ହନୁମାନଙ୍କୁ ପଥଶ୍ରମରୁ ବିଶ୍ରାମ ଦେବା ଛଳରେ ତାଙ୍କର ଗତିରୋଧ କରିବା ପାଇଁ ଉଦ୍ୟମ କରିଛି। ହନୁମାନ ତାଙ୍କର ଆତିଥ୍ୟ ସ୍ୱୀକାର କରି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଶ୍ରୀରାମଙ୍କର କାର୍ଯ୍ୟ ଶେଷ ନକରି ମୁଁ କେଉଁଠି ବିଶ୍ରାମ ନେଇପାରୁଛି। ଦେବତାମାନେ ହନୁମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପରୀକ୍ଷା କରିବା ପାଇଁ ସୁରସ ନାମକ ଏକ ବିରାଟ ସର୍ପକୁ ତାଙ୍କ ଯାତ୍ରାପଥକୁ ଓଗାଳିବା ପାଇଁ ପଠାଇଛନ୍ତି। ସୁରସା ହନୁମାନଙ୍କୁ ଖାଇବାକୁ କହିବାରୁ ହନୁମାନ ରାମଙ୍କ କାର୍ଯ୍ୟ ସରିଲେ ଖାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ସୁରସା ତତ୍କ୍ଷଣାତ୍ ଗିଳି ଦେବାକୁ ଇଚ୍ଛା କରି ମୁଖ ବିସ୍ତାରିତ କରିବାକୁ ଲାଗିଲେ ଓ ହନୁମାନ ମଧ୍ୟ ଶ୍ରୀରାମଙ୍କର ଅପାର ଶକ୍ତି ପାଇ ବଢ଼ିବାକୁ ଲାଗିଲେ। ସୁରସା ଯେତେବେଳେ 100 ଯୋଜନ ପାଟି ବିସ୍ତାର କଲା, ହନୁମାନ ଅତି କ୍ଷୁଦ୍ର ରୂପ ହୋଇ ପାଟି ମଧ୍ୟରେ ପ୍ରବେଶ କରି ବାହାରି ଆସିଲେ। ଏହି କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ସେ ତାଙ୍କର ବଳ, ବୁଦ୍ଧି ତଥା ପ୍ରତ୍ୟୁତ୍ପନ୍ନ ମତିର ପରିଚୟ ଦେଇଥିଲେ। ଯାତ୍ରା ପଥରେ ଆକାଶରେ ଉଡ଼ୁଥିବା ଗୋଟିଏ ମାୟାବୀ ରାକ୍ଷସୀକୁ ମଧ୍ୟ ହନୁମାନ ନିହତ କରିଥିଲେ। ସାଗର ଲଙ୍ଘନ କରି ଲଙ୍କା ଦୁର୍ଗରେ ପହଞ୍ଚି ଲଙ୍କାଦେବୀଙ୍କର ପ୍ରତିରୋଧକୁ ସେ ପ୍ରତିହତ କରିଥିଲେ। ଲଙ୍କାଦେବୀ ହନୁମାନଙ୍କର ପଥ ଓଗାଳି ଲଙ୍କାନଗର ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲା। ହନୁମାନଙ୍କର ଏକ ଶକ୍ତ ମୁଥମାଡ଼ରେ ରକ୍ତାକ୍ତ ହୋଇ ହନୁମାନଙ୍କର ବଳକୁ ପ୍ରଶଂସା କରି ନଗର ମଧ୍ୟକୁ ଛାଡ଼ି ଦେଇଥିଲା। ସୀତାଠାବର ଦିବ୍ୟ ସନ୍ଦେଶ ନେଇ ପ୍ରଭୁଙ୍କ ନିକଟକୁ ଫେରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ହନୁମାନଙ୍କର ସୀତାଠାବ ପ୍ରସଙ୍ଗ ନୁହେଁ, ଏହି ଅନୁଚିନ୍ତାର ଆଧାରରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ପ୍ରେରଣା ପାଇଥାଏ। ସାହସ, ଧୈର୍ଯ୍ୟ, ବଳ, ସ୍ଥିରତା, ଦୃଢ଼ତା, ନିଷ୍ଠା ପରି ଗୁଣଗୁଡ଼ିକ ଲକ୍ଷ୍ୟ ହାସଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ତାର ଜୀବନ ପଥରେ ଏହି ପ୍ରକାର ଏକ ଆଦର୍ଶକୁ ପାଥେୟ କରି ତାର ଶ୍ରେୟ ବା ଲକ୍ଷ୍ୟସ୍ଥଳରେ ସମସ୍ତ ପ୍ରକାର ବିଘ୍ନ ପ୍ରତିବନ୍ଧକକୁ ଅତିକ୍ରମ କରି ପହଞ୍ଚି ପାରିବ। ତାହା ସାଂସାରିକ ବା ପାରମାର୍ଥିକ ହୋଇପାରେ, ସତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଏହା ବିଶେଷ ସହଜ ସାଧ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ନୃସିଂହ ଚରଣ ମଲ୍ଲିକ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗାକୂଳରେ ବସିଲେ।

ଆପଣମାନେ ଶୁଣିଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ, ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମେ କୃଷିଜାତ ଫସଲ ଉତ୍ପାଦନରେ ଅଗ୍ରଣୀ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ରକ୍ଷଣାବେକ୍ଷଣ, ପରିଚାଳନା ଓ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି କରିପାରୁନାହୁଁ। ସେଇଥିପାଇଁ ଚାଷୀ ଭାଇ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଫସଲରୁ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୃଷିଜୀବୀ ମହିଳାମାନେ ଯଦି ଫସଲ ଉତ୍ପାଦନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ପ୍ରକ୍ରିୟାକରଣ କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ, କାରଣ କଞ୍ଚାମାଲର ମୂଳ ଦାମ କମ୍ ଥାଏ ଏବଂ ଯାତାୟାତର ଖର୍ଚ୍ଚ ମଧ୍ୟ ପଡ଼େ ନାହିଁ। ହିସାବ କରି ଦେଖାଯାଉଛି, ଅତି କମ୍ ପୁଞ୍ଜି ବିନିଯୋଗରେ କେବଳ ପ୍ରାଥମିକ ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ, ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ, ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମ କାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା ବାଞ୍ଛନୀୟ ଅଟେ। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ, ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛି ଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ, ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପରେ ଏହାର ଚାହିଦା ବଢ଼ିବା ସହ ମୂଲ୍ୟ ବୃଦ୍ଧି ମଧ୍ୟ ହୋଇଥାଏ।

0: ଦେଇଥାଏ। ସଂଗଠିତ ଭାବେ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ବିକ୍ରିବଟା କରିପାରିଲେ ସମସ୍ତଙ୍କର ଉନ୍ନତି ହେବା ସହ ସମସ୍ତେ ଅଧିକ ଲାଭ ପାଇପାରିବେ। କେଉଁ ପ୍ରକାର ଚାଷ କରିବେ ଏବଂ ଅମଳ ପରେ ଫସଲରୁ କି ପ୍ରକାର ପ୍ରକ୍ରିୟାକରଣ ସାମଗ୍ରୀ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ନେଲେ ଆପଣ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ। ସମସ୍ତେ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଖାଦ୍ୟ ପ୍ରକ୍ରିୟାକରଣ ଓ ଫସଲ ସଂରକ୍ଷଣ କରି ଫସଲ ସଂରକ୍ଷଣ ଓ ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ରୋଜଗାରକ୍ଷମ ହେବା।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନା ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ପାଣିପାଗର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପୁଲିସ୍କୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା, ତ ଆମେ ଅନଲାଇନରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ ବଡ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନଲାଇନରେ ଆମକୁ ପ୍ରେଜେଣ୍ଟ କରନ୍ତି। ଆଉ ସବୁ ସେକ୍ରେଟେରୀ ତାପରେ ଦେଖନ୍ତି ଯେ ଏଇଟା କଣ ଭଲ ଫିଜିବଲ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା, ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧା

0: ଅବିଭକ୍ତ ଅଂଶ ଉପରେ କେବଳ 5% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସ୍ସିଇଆର୍ଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ଭଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହେଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ, ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହେଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି, ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହେଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ଼ନୀ ହଉ, କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ 2-3 ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି, ଏସବୁ ପାଇଁ କି ଆବଶ୍ୟକ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3 ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ।

0: କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରାଇବେ। ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥି ନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱ ବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି।

0: ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ି ପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ୍, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ୍ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ୍ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲ୍ର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ଼ଭାନ୍ସ ଅଥରାଇଜେସନ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି। ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ ଚାରିଟି ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ହରାଇ 200 କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ, କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111 ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସାନ୍ତାଳୀ ଅଖଳା ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ। ଉପସ୍ଥାପନାରେ ଅଛନ୍ତି ଭାଦୁଚରଣ ହାସ୍ତା।

0: ᱟᱸᱡᱚᱢ ᱠᱮᱜ ᱟᱯᱮ ᱥᱮᱨᱮᱧ ᱠᱟᱛᱷᱟ ᱚᱞ ᱜᱩᱨᱩ ᱱᱚᱣᱟ ᱥᱮᱨᱮᱧ ᱠᱟᱛᱷᱟ ᱥᱟᱶ ᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ସଚଇଲା ସାନ୍ତାଳି ଅଖିଳା କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ମାଧୁଚରଣ ହାସ୍ତା। ଆକାଶବାଣୀ ବାରିପଦା ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମରେ କଣ୍ଠଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର, କଣ୍ଠରେ ରଜନୀକାନ୍ତ ନାୟକଙ୍କର ଗୀତ ରଚନା।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମ।

ନିଚ୍ଛୁକ ପ୍ରେମରେ ଆଉଟା ହୋଇଥିବା ଦୁଇଟି ତରଳ ମନ ହିଁ ବୋହି ଯାଉଥାଏ ପ୍ରେମ ସାଗରରେ। କେତେବେଳେ ପ୍ରେମିକାର ଆଖିରେ ପ୍ରେମିକଟି ଦୁନିଆର ସ୍ୱପ୍ନ ଦେଖେ, ତ ଆଉ କେତେବେଳେ ପ୍ରେମିକର ଛାତିରେ ମୁଣ୍ଡ ରଖି ପ୍ରେମିକାଟି ଆକାଶର ତାରା ଗଣଥାଏ। ଏସବୁ କେବଳ ଶ୍ରୋତାବନ୍ଧୁ ପ୍ରେମରେ ହିଁ ସମ୍ଭବ ହୁଏ।

0: ଦୃଷ୍ଟିହୀନଙ୍କୁ ନୋଟ୍‌ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍‌ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍‌ଲାଇନ୍ ମୋଡ୍‌ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍‌ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ପ୍ରେମରେ ପଡ଼ିଲା ପରେ ପ୍ରେମିକଟି ସ୍ୱପ୍ନ ଦେଖେ ତା ପ୍ରିୟାକୁ। ଶୟନେ ସପନେ ଅବା ଜାଗରଣେ ପ୍ରେମିକର ସ୍ମୃତି ଜଡ଼ସଡ଼ ମନଟି କେବଳ କଳନା କରି ଚାଲିଥାଏ ତା ପ୍ରେମିକାକୁ।

ପ୍ରେମିକାର ଏହି ନିଆରା ଅନୁଭବ ଶୁଣି ପ୍ରେମିକାଟି ଉଲ୍ଲସିତ ହୋଇ ଉଠେ ଆଉ ପ୍ରେମିକର କାନରେ ଚୁପି ଚୁପି କହେ, ପ୍ରେମରେ ଜିଇଁବି, ପ୍ରେମରେ ମରିବି, ପ୍ରେମ ହିଁ ସ୍ୱର୍ଗ ମୋର, ତୁମରି ସେ ପ୍ରେମ ସାଗରରେ ପ୍ରିୟ ଭସାଇଛି ଜୀବନର ତରି ମୋର।

ପ୍ରେମରେ ପଡ଼ିଲା ପରେ ପ୍ରୀତିରେ ସେ ଲୁଚକାଳି ଖେଳ ଖେଳିବାକୁ ଆନମନା ହୋଇଉଠେ ହୃଦୟ। ସମର୍ପଣର ସକାରାତ୍ମକ ଚେତନାରେ ଉବୁଟୁବୁ ହୋଇଥାଏ ଦୁଇଟି ମନ। ସତରେ ବିରତିର ଲୁଚକାଳି ଖେଳ ଆଉ ପବନର ସୁମଧୁର ସୁର ଖୁବ୍ ସୁନ୍ଦର ନା।

ପ୍ରେମର ଲୁଚକାଳି ଖେଳରେ ହାରଜିତି ରହିବ ହିଁ ରହିବ ଶ୍ରୋତାବନ୍ଧୁ, ତେବେ ହାରିବାର ଅନୁଶୋଚନା କି ଜିତିବାର ଉତ୍କଣ୍ଠାରେ ପ୍ରେମିକାଟି ଅଟକି ଯାଏନି। ସେଇଠି ସେ ଆଗକୁ ଆଗକୁ ଆଗେଇ ଚାଲେ, ସଫଳତାର ସ୍ୱପ୍ନ ଦେଖେ ତା ଚମ୍ପା ଆଉ ତାରା ସହ।

ବୟସ ବସନ୍ତରେ ପ୍ରେମର ମଳୟ ଥରେ ଲାଗିଗଲେ ସାରା ଭାବନା ଲାଗେ ଫଗୁଣ ଫଗୁଣ, ନୂଆ ପ୍ରେମରେ ଅପୂର୍ବ ମାଦକତା, ଆଖି ପଡ଼ିଗଲେ ଲାଜେଇ ଯାଏ ଲାଜକୁଳି ଲତା ପରି ପ୍ରେମିକାର ମନ। ସତରେ ଏ ପ୍ରେମର ଅନୁଭବ ନିଆରା, ଆଉ ନିଆରା ବି

ଏବଂ ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ପରିବାର ଏକ ଶବ୍ଦ ନୁହେଁ, ଏକ ଅନୁଷ୍ଠାନ। ଜନ୍ମରୁ ଶେଷ ପର୍ଯ୍ୟନ୍ତ ମଣିଷ ଜୀବନର ପରିଧିରେ ଘୁରି ବୁଲୁଥାଏ ପରିବାର। ଶିଶୁଟିଏ ଭୂମିଷ୍ଠ ହେବା କ୍ଷଣି ଅନେକ ମଣିଷଙ୍କ ସହ ଯୋଡ଼ି ହୋଇଯାଏ ଏକ ଅଦେଖା ସୂତ୍ରରେ। ପିତା ମାତାଙ୍କ ହାତ ଧରି ଚାଲିବା ଶିଖେ, ଜେଜେବାପା ଜେଜେମାଙ୍କ ଆଦର ଯତ୍ନରେ ପରିପୁଷ୍ଟ ହୁଏ। ଦାଦା ବଡ଼ବାପାଙ୍କ ଆକଟ ଅନୁଶାସନ ତାକୁ ଶୃଙ୍ଖଳିତ କରେ। ଭାଇ ଭଉଣୀଙ୍କ ସହ ସେ ବାଣ୍ଟିବାର ଆନନ୍ଦ ନିଏ। ପରିବାର ତାର ଜୀବନକୁ ଦିଏ ନୂତନ ଦିଗ୍ଦର୍ଶନ, ତାର ବ୍ୟକ୍ତିତ୍ୱକୁ କରେ ବଳିଷ୍ଠ। ଝଡ଼ ଛଞ୍ଜା ଘାତ ପ୍ରତିଘାତକୁ ସାମ୍ନା କରିବାକୁ ଦିଏ ସାହସ। ସବୁବେଳେ ସବୁ ସମୟରେ ତାକୁ ଅନୁଭବ କରାଏ କେହି ତା ପଛରେ ଅଛି, ଯାହାର ଛାୟାରେ ସେ ନିଶ୍ଚିନ୍ତ ନିର୍ଦ୍ୱନ୍ଦ ଜୀବନ କାଟିପାରିବ। କାହିଁକି କେଜାଣି ଆଜିର ସମୟରେ ଲାଗୁଛି ଯେମିତି ପରିବାର ଭିତରେ ଥିବା ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ସାହାଯ୍ୟ, ସହଯୋଗ ଟିକେ ଉଣା ହେଇଯାଉଛି। ଆମେ ତାର ମହତ୍ଵ ଗୁରୁତ୍ୱକୁ ପାଶରି ଦେଉଛନ୍ତି। ହଁ, ଆମ ଜୀବନରେ ପରିବାରର ମହତ୍ଵକୁ ମନେ ପକାଇ ଦେବା ପାଇଁ ପାଳନ କରାଯାଉଛି ଆନ୍ତର୍ଜାତିକ ପରିବାର ଦିବସ। ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା ପାରିବାରିକ ସମ୍ପ୍ରୀତି ଆଜିର ଆହ୍ୱାନ। ଆଲୋଚନା କରିଛନ୍ତି ଅରୁଣା ସାମନ୍ତରାୟ।
1: ଅନେକ ଦିନରୁ ଆମେ ଶୁଣି ଆସୁଛୁ ଏବଂ ଅନୁଭବ ମଧ୍ୟ କରୁଛୁ, ବାସ୍ତବରେ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ପ୍ରକୃତରେ ଖାଲି ଘରଟିଏ ଭିତରେ ସମସ୍ତେ ରହୁଥିଲେ ହେବ ନାହିଁ। ସେହି ଘରେ ଯେଉଁମାନେ ରହିଥାନ୍ତି ତାଙ୍କର ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ରହିଥିବା ଆବଶ୍ୟକ। ଭଲ ପାଇବା, ବିଶ୍ୱାସ, ସମ୍ମାନ, ଜଣକର ଅନ୍ୟ ଜଣକ ପ୍ରତି ଚିନ୍ତା, ସୁଖ ଦୁଃଖରେ ଭାଗିଦାରୀ, ଏସବୁକୁ ନେଇ ପରିବାର ଚାଲିଥାଏ। ଏସବୁ ଥିଲେ ଆନନ୍ଦମୟ ପରିବେଶଟିଏ ବିରାଜମାନ କରୁଥାଏ। ପରିବାର ଭିତରେ ଏତିକି ନଥିଲେ ଦୁଃଖ ଅଶାନ୍ତିରେ ଦିନ କଟେ। ତେଣୁ ପାରିବାରିକ ସମ୍ପ୍ରୀତି ରହିଲେ ପରିବାରର ସବୁ ସଦସ୍ୟ ଶାନ୍ତିରେ, ଆନନ୍ଦରେ, ସହଜ ସାବଲୀଳ ଜୀବନ କଟେଇଥାନ୍ତି। ପୂର୍ବରୁ ଅଧିକାଂଶ ପରିବାର ଥିଲା ଯୌଥ ପରିବାର। ସେଠାରେ ପିଲାମାନେ ହେତୁ ପାଇବା ଦିନଠାରୁ ଜେଜେ ଜେଜେମା, ବଡ଼ବାପା ବଡ଼ମା, ବାପା ମା, ସାନ ବାପା ସାନମା, ପିଉସା ପିଉସୀ, ମାଇଁ ମଉସା, ମାଉସୀ, ମାମୁଁ ଏମାନଙ୍କୁ ଜାଣୁଥିଲେ। ତେଣୁ ସେମାନଙ୍କର ସ୍ନେହ, ଆଦର, ଅନୁଶାସନ, ବନ୍ଧୁତାରେ ବାନ୍ଧି ହୋଇ କେମିତି କେମିତି ଦିନ କଟେଇ ଦେଉଥିଲେ ଜଣାପଡ଼ୁନଥିଲା। ଏକା ସାଙ୍ଗରେ ଭାଇ ଭଉଣୀଙ୍କ ସହିତ ଖେଳକୁଦ କରି ପାଠ ପଢ଼ି ବଡ଼ ହେଉଥାନ୍ତି ସେମାନେ। ଯୌଥ ପରିବାରରେ ଜଣକୁ ମୁଖିଆ ବା ମୁଖ୍ୟ ରୂପେ ସମସ୍ତେ ଗ୍ରହଣ କରିନେଇଥାନ୍ତି। ସିଏ ଯାହା ନିର୍ଦ୍ଦେଶ ଦିଅନ୍ତି ବିନା ପ୍ରତିବାଦରେ, ବିନା ଯୁକ୍ତିରେ ଅନ୍ୟମାନେ ମାନି ନେଇଥାନ୍ତି। କୋଉ ବାବଦରେ କେତେ ଖର୍ଚ୍ଚ ହେବ, କିଏ କୋଉ କାମ କରିବ, ସେ କଥା ପରିବାରର ମୁଖ୍ୟ ବିଚାର କରି ସେ ଅନୁସାରେ ଦାୟିତ୍ୱର ବଣ୍ଟନ କରିଦେଇଥାନ୍ତି। ଆୟ ବ୍ୟୟର ସେ ସଦ୍ବ୍ୟବହାର କରିଥାନ୍ତି, ତାଙ୍କୁ ନିରପେକ୍ଷ ହୋଇ ରହିବାକୁ ପଡ଼ିଥାଏ। ତେବେ ସବୁ ସଦସ୍ୟଙ୍କର ତାଙ୍କ ପ୍ରତି ସମ୍ମାନ ଅତୁଟ ରହେ, ପରିବାରଟି ଶୃଙ୍ଖଳାରେ ଚାଲେ, ପରସ୍ପରର ସମ୍ପ୍ରୀତି ବିକଶିତ ହେବା ସହିତ ସାମୂହିକ ଭାବରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ପୂର୍ବରୁ ଏସବୁ ବହୁଳ ଭାବରେ ଦେଖିବାକୁ ମିଳୁଥିଲା, ଦେଖାଗଲା ଧୀରେ ଧୀରେ ପରିବେଶ, ପରିସ୍ଥିତି, ମାନସିକତାର ପରିବର୍ତ୍ତନ ହୋଇଯାଉଛି, ଯାହାଫଳରେ ଯୌଥ ପରିବାର ଭାଙ୍ଗି କ୍ରମଶଃ ଏକକ ପରିବାର ହୋଇଯିବାରେ ଲାଗିଲା। ସବୁ ଯୌଥ ପରିବାର ଯେ ଖଣ୍ଡ ଖଣ୍ଡ ହୋଇଗଲା ତାହା ନୁହେଁ, କିନ୍ତୁ ଅଧିକାଂଶ ଯୌଥ ପରିବାର ଭାଙ୍ଗିଯିବାରେ ଲାଗିଲା। ପରିବାରରେ ସମ୍ପ୍ରୀତିର ଘୋର ଅଭାବ ଦେଖାଦେଲା, ଧୈର୍ଯ୍ୟର ଅଭାବ, ସ୍ୱାର୍ଥପରତା, ଅସହିଷ୍ଣୁତା, ଈର୍ଷାପରାୟଣତା ଫଳରେ ଏକାଠି ରହିଥିବା ଲୋକେ ପରସ୍ପର ମଧ୍ୟରେ କଳିତ କରାଳରେ ଲାଗିଲେ। ଏହିଭଳି କରି ରହିବା ଅପେକ୍ଷା ସେମାନେ ଅଲଗା ରହିବାକୁ ଉଚିତ ମନେ କଲେ। ଏହା ଗୋଟିଏ ସାଧାରଣ କଥା ଯେ ଯିଏ ମୁରବୀ ପଣିଆ କରନ୍ତି ତାଙ୍କର ଗୋଟିଏ ବିଶାଳ ହୃଦୟ ରହିଥିବା ଜରୁରୀ। ଅନେକ ଛୋଟ ଛୋଟ କଥାକୁ ଏଡ଼ି ଦେଇ ନିଜ ଦାୟିତ୍ୱରେ ଲକ୍ଷ୍ୟ ରଖି ତାଙ୍କୁ ଆଗେଇବାକୁ ହୋଇଥାଏ। ଛୋଟ ଛୋଟ କଥା ଅର୍ଥ ନୁହେଁ ଯେ ବିଶୃଙ୍ଖଳା, ପରିବାରର ସଦସ୍ୟମାନେ ବିଶୃଙ୍ଖଳା କଲେ ତାଙ୍କର ବୁଝାଇ ଦେବା ଦରକାର

ଚେତେଇଦେବା ଦରକାର ଯେପରି ସେ ନିଜର ଭୁଲ ବୁଝି ତାକୁ ସୁଧାରି ନେବା ପାଇଁ ଚେଷ୍ଟା କରିବେ। ଛୋଟ ଛୋଟ କଥାର ଅର୍ଥ ହେଉଛି ଆପଣଙ୍କର ସ୍ୱାର୍ଥଜନିତ କିଛି ଆଶା, ଅର୍ଥାତ୍ ମୁରବୀ ହିସାବରେ ସବୁଠୁ ଭଲ ଖାଇବାର ଇଚ୍ଛା, ଅଧିକ ସମ୍ମାନ ପାଇବାର ଲୋଭ। ଏସବୁରେ ଆଶା ନ ରଖି ଆବଶ୍ୟକ ସ୍ଥଳେ ସେ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଥିବା ଦରକାର। କଥା କହି ଉଦାହରଣ ଦେବାଠାରୁ ନିଜେ କାର୍ଯ୍ୟ କରି ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଦେବା ଉଚିତ। ପୁରୁଷ ସ୍ତ୍ରୀ ଉଭୟ କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ, ନିରପେକ୍ଷତା ରକ୍ଷା କରିବା କ୍ରମଶଃ ସହଜ ମନେ ହେଲା ନାହିଁ। ଅଲଗା ହୋଇ ଛୋଟ ଛୋଟ ପରିବାର ରହିଲେ ଶାନ୍ତିରେ ଦିନ କାଟିବେ ବୋଲି ସେମାନେ ଭାବିଲେ, ତେଣୁ ଯୌଥ ପରିବାର ଭାଗ ଭାଗ ହୋଇଗଲା ଏକକ ପରିବାରରେ। ବୟସ୍କ ଲୋକେ ଅଳ୍ପ ଦିନ ଭିତରେ ନିଜକୁ ନିଜ ପରିବାରକୁ ସାଧାରଣ ସହଜ ଭାବରେ ସ୍ୱୀକାର କରିନେଲେ, ହେଲେ ପିଲାମାନେ ତାଙ୍କର ନିରୋଳା ଆନନ୍ଦ ଟିକକ ହରେଇ ବସିଲେ। ପିଲାଟିଏ ଜନ୍ମଠାରୁ ଟିକିଏ ବଡ଼ ହେବା ପର୍ଯ୍ୟନ୍ତ କେତେ ଲୋକଙ୍କର ସ୍ନେହ ଶ୍ରଦ୍ଧା ଭିତର ଦେଇ ବଢ଼ି ଚାଲିଥାଏ, ତା ମନ ସେହି ପରିବେଶରେ ସବୁବେଳେ ଖୁସି ରହିଥାଏ। ମାନସିକ ରୂପରେ ସେ ବେଶ ସୁସ୍ଥ ରହେ ଗହଳ ଚହଳ ଭିତରେ, ହସି ହସି ୟା କାଖରୁ ତା କାଖକୁ ଡେଉଁଥାଏ, ଗେହ୍ଲା ହେଉଥାଏ, କଥା ଶୁଣୁଥାଏ, ଦରଟି କଥା କହୁଥାଏ। ପରିବେଶଟି ମଧୁରତାରେ ଭରି ଯାଇଥାଏ ତାହାର ସ୍ୱର୍ଗୀୟ ହସରେ। ସ୍ନେହ ଶ୍ରଦ୍ଧା ପାଇ ଶିଶୁଟି ଖୁସି ହୁଏ, ସ୍ନେହ ଶ୍ରଦ୍ଧା ଦେଇ ବଡ଼ମାନେ ଖୁସି ପାଆନ୍ତି। ଘରେ ଘରେ ଆଜିକାଲି ପରି ଗୋଟିଏ ଦୁଇଟି ପିଲାରେ ସଂସାର ସୀମିତ ହୋଇ ରହିନଥିଲା ଆଗରୁ। ଦୁଇ ଚାରି ପାଞ୍ଚ ଛଅ ଯେତେ ହୁଅନ୍ତୁ ଶାଗପେଜ ଖାଇ ବଢ଼ନ୍ତୁ, ବାପମା ତାଙ୍କୁ ବୋଝ ବୋଲି ଭାବୁନଥିଲେ। ଅତ୍ୟଧିକ ଆବଶ୍ୟକତା ନଥିଲା ସେତେବେଳେ ଲୋକଙ୍କର। ଜଣେ ଭାଇ ଚାକିରି କଲା ତ ଆଉ ଜଣେ ଚାଷ କାମ ବୁଝିଲା, ଆଉ ଜଣେ ଘରର ହାନିଲାଭ ବୁଝିଲା, କିଏ ପୁଣି ବେପାର କରୁଥିଲା। ଘରେ ଯା ମାନେ ମିଳିମିଶି ରୋଷେଇ କରୁଥିଲେ, ନିଜ ପିଲାଙ୍କୁ ଯେମିତି ସ୍ନେହ ଆଦର କରୁଥିଲେ, ଝିଆରୀ ପୁତୁରା ଭଣଜା ଭାଣିଜୀମାନଙ୍କୁ ମଧ୍ୟ ସେମିତି ସ୍ନେହ ଆଦର କରୁଥିଲେ। ଏ ପର୍ଯ୍ୟନ୍ତ ଆମେ ଗୀତ ବୋଲୁଛୁ, ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ, ମାମୁଁ ମୋତେ ମାଇଲେ, ମାଇଁ ଆସି ଧୋଇଲେ, ଦୁଧ ଭାତ ଖୋଇଲେ। ପ୍ରତ୍ୟେକ ପିଲା ପାଇଁ ତାର ମାମୁଁ ଘରର ସ୍ନେହ ଆଦର ମଧୁରତା ସ୍ୱତନ୍ତ୍ର ଆକର୍ଷଣୀୟ। ସହରରେ ରହୁଥିଲେ ଖରା ଛୁଟି ହେଲେ ମାମୁଁ ଘରେ ଛୁଟି କାଟିବାକୁ ପିଲାମାନେ ମହା ଆନନ୍ଦରେ ଆସନ୍ତି। ବର୍ତ୍ତମାନ ପିଲାମାନେ ପରିବାରର ଆତ୍ମୀୟ ସ୍ୱଜନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇବାର ସୁଯୋଗ ପାଇପାରୁଛନ୍ତି ନା ଛୁଟି ହେଲେ ମାମୁଁ ଘରେ ଯାଇ ମଉଜ କରିପାରୁଛନ୍ତି। ସେଥିପାଇଁ ପିଲାମାନଙ୍କର ସରଳପଣିଆ ଧୀରେ ଧୀରେ ଉଭେଇ ଯିବାର ଅନୁଭୂତ ହେଉଛି। ଜେଜେ ଜେଜେମାଙ୍କ ଠାରୁ, ଅଜା ଆଈଙ୍କ ଠାରୁ ଗପ ଶୁଣିବା କେତେବା ପରିବାରରେ ଏବେ ଦେଖିବାକୁ ମିଳୁଛି। ଏମିତି ସମୟ ଆଜି ପହଞ୍ଚି ଯାଇଛି ସମସ୍ତେ ଅସ୍ତବ୍ୟସ୍ତ ମାନସିକ ଭାବରେ, ତା ସହିତ ଯାନ୍ତ୍ରିକ ପ୍ରଭାବରେ ଅଧିକାଂଶ ପ୍ରଭାବିତ। ସବୁ କାମ ଯେମିତି ବାଟିବା କୁଟିବା ଲୁଗା ସଫା କରିବା ପରି କାମ ହାତରେ କରିବାକୁ ପଡୁଥିଲା, ତଥାପି ଲୋକଙ୍କ ପାଖରେ ସମୟ ଥିଲା ପରସ୍ପର ସହିତ କଥାବାର୍ତ୍ତା ହେବାକୁ, ଦୁଃଖ ସୁଖ ବାଣ୍ଟିବାକୁ, ବନ୍ଧୁ ପରିଜନ ସଂଖୋଳିବାକୁ। ଏବେ ସେସବୁ କାହିଁ? ପରିବାରର ପାଖାପାଖି ବନ୍ଧୁବାନ୍ଧବ ଜଣଙ୍କର ଅସୁବିଧା ପଡ଼ିଲେ ଆଉ ଜଣେ ଯାଇ ଠିଆ ହୋଇଯାଉଥିଲେ, ସାହାଯ୍ୟ କରୁଥିଲେ। ଏବେ ସାହାଯ୍ୟ କରିବାକୁ କାଳେ ପଡ଼ିଯିବ, ସେଥିପାଇଁ ପୂର୍ବରୁ ନିଜର ବହୁତ ଅସୁବିଧା ଅଛି ବୋଲି ବାରମ୍ବାର କହି ହେଉଛନ୍ତି ଲୋକମାନେ। ପଇସା ପତ୍ରରେ ଜଣେ ଆଉ ଜଣକୁ ସାହାଯ୍ୟ କରିବାରେ ଆଗରୁ ଲୋକେ ଖୁସି ଅନୁଭବ କରୁଥିଲେ, କ୍ରମେ କ୍ରମେ ଲୋକଙ୍କର ଅସତ୍ ପ୍ରକୃତି ବଢ଼ିଗଲା। ଜଣଙ୍କଠାରୁ ସାହାଯ୍ୟ ପାଇଲେ ତାକୁ ଆଉ ଫେରାଇବା କଥା ଭାବିଲେ ନାହିଁ, ତେଣୁ ପାରିବାରିକ ସୌହାର୍ଦ୍ଦ୍ୟ ସେଠି ବାଧା ପାଇଲା। ପରିବେଶରେ ସମାଜରେ ବର୍ତ୍ତମାନ ନିରନ୍ତର ପରିବର୍ତ୍ତନ ଘଟୁଛି, ତେଣୁ ପରିବାର ବା ସେଥିରୁ ବାଦ ଯିବ କେମିତି? ସାଧାରଣ ଭାବରେ କୌଣସି ନୀତି ନିୟମ ପ୍ରତ୍ୟେକ ପରିବାର ପାଇଁ, ପ୍ରତ୍ୟେକ ବ୍ୟକ୍ତି ପାଇଁ ଲାଗୁ ହୋଇପାରେ ନାହିଁ। ପୋଷାକ ଯେମିତି ଶରୀରର ମାପ ଅନୁସାରେ ତିଆରି ହୋଇଥାଏ, ବ୍ୟକ୍ତି ସେହିପରି ଭିନ୍ନ ଭିନ୍ନ ମନୋଭାବର ହୋଇଥାନ୍ତି। କାହା ପାଇଁ କେଉଁ ନୀତି ପ୍ରଯୁଜ୍ୟ ଜାଣିବା ସହଜ ନୁହେଁ, ତେଣୁ ପାରିବାରିକ ସମ୍ପର୍କ ସମ୍ପ୍ରୀତି ଆଜିର ଆହ୍ୱାନ ହୋଇପଡ଼ିଛି। ତୁଳନାତ୍ମକ ଚିନ୍ତାଧାରା, ଅଧିକାର ସାବ୍ୟସ୍ତ କରିବାର ମନୋଭାବ ମନୁଷ୍ୟ ଭିତରେ ଅନେକ କୁଭାବନା ସୃଷ୍ଟି କରିଥାଏ। ପରସ୍ପର ମଧ୍ୟର ସମ୍ପର୍କରେ ମଧୁରତା ଆଣିବାକୁ ହେଲେ ଧୈର୍ଯ୍ୟ, ସହିଷ୍ଣୁତା, ହୃଦୟର ବ୍ୟାପକତା ଅତ୍ୟନ୍ତ ଜରୁରୀ। ଦେଖିବାକୁ ଗଲେ ଯଦି ଆମର ଅନ୍ତର୍ନିହିତ ଭାବନା ମଧ୍ୟରେ ଆପଣାର ସଂସ୍କାର ସଂସ୍କୃତି ଜାଗରୁକ ରଖିବାର ଆଗ୍ରହ ରହିଥାଏ, ତେବେ ଯାଇ ଆମର ପିଲାଙ୍କୁ ସେହି ଅନୁସାରେ ଗଢ଼ିବାର ପ୍ରଚେଷ୍ଟା ଆମେ କରିଥାଉ। ପରିଣାମ ଯାହା ହେବ ତାହା ତ ଈଶ୍ୱରଙ୍କ ହାତର କଥା। ପିତାମାତାଙ୍କର ଦାୟିତ୍ୱ ପରିବାରକୁ ଆଦର।

କରି ଗଢ଼ିବା, ଏକକ ପରିବାର ହେଲା ପରେ ସେଇ ଅଳ୍ପ ଲୋକଙ୍କ ଭିତରେ ଯେ ସମ୍ପର୍କ ଠିକ୍ଠାକ୍ ରହିଲା ତାହା ମଧ୍ୟ ନୁହେଁ। ବାପ ମା ପୁଅ ଝିଅଙ୍କୁ ନେଇ ସଂସାର କେଉଁଠାରେ ହସଖୁସିରେ ରହନ୍ତି ତ ପୁଣି କେଉଁଠାରେ ସେଠି ମଧ୍ୟ ଅଶାନ୍ତି ଚାଲିଥାଏ। ପାରିବାରିକ ସମସ୍ୟାକୁ ନେଇ କେତେ କାହାଣୀ ବାସ୍ତବ ଘଟଣାର ଆଧାରରେ ଘଟୁଛି, ଆପଣମାନଙ୍କ ସମ୍ମୁଖରେ ସେହିପରି କେତୋଟି କଥା ରଖିବାକୁ ମୁଁ ଉଚିତ ମନେ କରୁଛି। ଜଣେ ପିତା ତାଙ୍କର ପିଲାଙ୍କୁ ବହୁ କଷ୍ଟରେ ବଢ଼ାଇଥିଲେ। ଚାକିରିରେ ଯେତିକି ଦରମା ମିଳେ ସେଥିରେ ପିଲାଙ୍କର ପାଠପଢ଼ା ଠିକ୍ରେ ହୋଇପାରିବନି ବୋଲି ସବୁବେଳେ ଓଭର ଟାଇମ୍ କରି ଅଧିକ ପଇସା ଆଣିଲେ। ପିଲାମାନେ ଭଲ ପାଠଶାଠ ପଢ଼ି ଭଲ ଭଲ ପଦବୀରେ ରହିଲେ, ବେଶ ରୋଜଗାର ମଧ୍ୟ କଲେ, ବାହାରେ ନିଜ ପରିବାର ଧରି ରହିଲେ। ପୁଅ ବୋହୂ ନାତି ଝିଅ ଜ୍ୱାଇଁ ନାତି ନାତୁଣୀ ସବୁ ଆସୁଥିଲେ। କ୍ରମଶଃ ପରିବାର ଜଞ୍ଜାଳ ବଢ଼ିଗଲା ବୋଲି କହି ତାଙ୍କର ଆସିବା କମିଗଲା। ବାପାଙ୍କର ଏକୁଟିଆପଣ ଉଦାସ ମନ କଥା ସେମାନଙ୍କର ଚିନ୍ତାରେ ଆଉ ଆସିପାରିଲା ନାହିଁ। ଫୋନ୍ କରି ଦେହପା କଥା ବୁଝିବାକୁ ମଧ୍ୟ ତାଙ୍କୁ ଆଉ ଫୁର୍ସତ ନାହିଁ। ଭଦ୍ରଲୋକ ଜଣକ ପତ୍ନୀ ହରା ଥିଲେ, ସେତେବେଳେ ପିଲାମାନେ ଛୋଟ ଥାନ୍ତି। ଏବେ ପିଲାଙ୍କ ସହିତ କିଛି କଥାବାର୍ତ୍ତା ହେବାର ତାଙ୍କୁ ଦେଖିବାର ଆଶା ନେଇ ସେ ଯେପରି ଦୁଃଖୀ ହେଉଥିଲେ ତାହା କ୍ରମଶଃ କମିବାରେ ଲାଗିଲା। ସେ ସମାଜ ସେବାରେ କିଛି ସମୟ କଟାଇଲେ। ସ୍କୁଲ ବେଳର ବନ୍ଧୁଟିଏ ତା ପରିବାର ଧରି ଅଳ୍ପ ଦୂରରେ ରହୁଥିଲା। ସେ ଅଭାବୀ ହେଲେ ମଧ୍ୟ ତାର ହୃଦୟ ବହୁତ ବଡ଼। ପୁଅଟି ସେ ଏମିତି ପାଇଛି ଯେ ନିଜ ବାପାଙ୍କୁ ଯେତିକି ସ୍ନେହ ଶ୍ରଦ୍ଧା କରେ ବାପାଙ୍କ ବନ୍ଧୁଙ୍କୁ ମଧ୍ୟ ସେତିକି ସ୍ନେହ ଶ୍ରଦ୍ଧା କରେ। ମଝିରେ ମଝିରେ ଆସି ତାଙ୍କ ଭଲ ମନ୍ଦ ବୁଝିଯାଏ। ସ୍ତ୍ରୀକୁ ବରାଦ କରି ପାଟିଶୁଆ ଦିଆ ଜିନିଷ ତିଆରି କରି ଏଇଠି ଆଣି ଦେଇଯାଏ। ଭଦ୍ରଲୋକ ଜଣକ ଟିକିଏ କିଛି ଅସୁବିଧା ହେଲେ ତାକୁ ହିଁ ଫୋନ୍ କରି ଡକାନ୍ତି। ସେ ସଙ୍ଗେ ସଙ୍ଗେ ଆସି ତାଙ୍କର କାମ କରିଦେଇଯାଏ। ଦେହ ଖରାପ ହେଲେ ଡାକ୍ତରଙ୍କ ପାଖକୁ ବି ନେଇଯାଏ। ପ୍ରତିଦାନରେ ତାର କିଛି ଆଶା ନଥାଏ। ଏଇଭଳି ଭାବରେ ଦିନ ଗଡ଼ି ଚାଲିଥିଲା। ଭଦ୍ରଲୋକଙ୍କର ଥରେ ବହୁତ ଦେହ ଖରାପ ହେଲା। ପୁଅ ଝିଅଙ୍କ ପାଖକୁ ଫୋନ୍ କରାଗଲା। ସେମାନେ ପିଲାମାନଙ୍କର ପରୀକ୍ଷା ଚାଲିଛି, ଅଫିସରେ ବହୁତ ସମସ୍ୟା ଚାଲିଛି, ଚାରି ପାଞ୍ଚ ଦିନରେ ପହଞ୍ଚିବୁ, ଏମିତି କହି ଦିନ ଗଡ଼େଇଲେ। ଏଣେ ବନ୍ଧୁର ପରିବାରଟି ହସ୍ପିଟାଲରେ ଜଗିବାଠାରୁ ଔଷଧ ପଥି ବ୍ୟବସ୍ଥା କରିବାଠାରୁ ସବୁକିଛି କଲେ। ଭଦ୍ରଲୋକଙ୍କୁ ଆଶ୍ୱାସନା ଦେଉଥାନ୍ତି, ଆମେ ଅଛୁ, ତମର କିଛି ଚିନ୍ତା କରିବାର ନାହିଁ। ପିଲାମାନେ ଯେମିତି ଖବର ପାଇଲେ ବାପା ଭଲ ହୋଇ ଆସିଲେଣି, ସେ ଆଉ ଆସିଲେ ନାହିଁ, ଖାଲି ଔପଚାରିକ ଧନ୍ୟବାଦ ଜଣାଇଥିଲେ ଯେ ବାପାଙ୍କର ବନ୍ଧୁଙ୍କ ପୁଅକୁ। ଭଦ୍ରଲୋକ ଯେମିତି ଭଲ ହୋଇଛନ୍ତି ସେ ବନ୍ଧୁର ପୁଅ ନାଁରେ ତାଙ୍କର ଘର ଖଣ୍ଡକ ରେଜିଷ୍ଟ୍ରି କରିଦେଲେ। ସେମାନଙ୍କ ମନାକୁ ମାନିଲେ ନାହିଁ, ଏକା ଜିଦ୍ରେ ସବୁ କଲେ। ପିଲାମାନେ ପରେ ଶୁଣି ମୁଣ୍ଡରେ ହାତ ଦେଲେ ବି ସେମାନଙ୍କର ଆଉ କିଛି କରିବାର ନଥିଲା। ଏଠାରେ ସନ୍ତାନମାନେ ଗୋଟିଏ ପରିବାରରେ ବାପାଙ୍କୁ ଚାହିଁଲେ ନାହିଁ, କିନ୍ତୁ ଅନ୍ୟ ପରିବାରଟିରେ ସନ୍ତାନଟିର ସଂସ୍କାର ଏତେ ଭଲ ଥିଲା ଯେ ସେ ସ୍ନେହରେ ବାପାଙ୍କ ସାଙ୍ଗକୁ ମଧ୍ୟ ନିଜ ପିତା ତୁଲ୍ୟ ଦେଖୁଥିଲା। ଆଉ ଗୋଟିଏ କାହାଣୀ ସେଇଭଳି ଭାବରେ। ବାପ ମା ଦୁଇ ପୁଅ, ତାଙ୍କ ଭିତରେ 2 ବର୍ଷର ବ୍ୟବଧାନ। ସାନ ପୁଅ ଜନ୍ମ ହେବା ପରେ ବାପ ମାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ଅଜାଡ଼ି ହୋଇ ପଡ଼ିଲା ତାରି ଉପରେ। ବଡ଼ ପୁଅ ପ୍ରତି ସବୁବେଳେ ଅବହେଳା, ତାକୁ ଅସମ୍ମାନଜନକ କଥାବାର୍ତ୍ତା, ଅଜାଣତରେ କ'ଣ ଟିକେ କରିଦେଲେ ମାଡ଼। ବାପ ମାଙ୍କ ସ୍ନେହ ପାଇବାକୁ ସେ ଖାଲି ଟିକେ ବିକଳ ହେଉଥାଏ, ସେମାନେ ଦୂର ଦୂର କରୁଥାନ୍ତି। ଏମିତି ଅବହେଳା ଭିତରେ କୌଣସି ମତେ ସେ ଇଞ୍ଜିନିୟରଟେ ହେଇଗଲା। ସାନ ପୁଅ ବ୍ୟାଙ୍କରେ ଚାକିରି ପାଇଲା। ବଡ଼ ପୁଅକୁ ବାପା ମା ସବୁବେଳେ ପଇସା ମାଗି ମାଗି ନେଇଯାଉଥିଲେ। ନିଜର ଖାଇବା ପିଇବା ରହିବା ତାର ସାଧାରଣ ଥିଲା। ଯାହା ପଇସା ବଞ୍ଚୁଥିଲା ସବୁ ସେ ଘରକୁ ପଠେଇ ଦେଉଥିଲା। ସାନ ପୁଅର ରୋଜଗାରରେ ସେମାନେ ଆଦୌ ହାତ ମାରୁନଥିଲେ। ତାକୁ ଖାଲି ଉପଦେଶ ଦେଉଥିଲେ ଯେ ସବୁ ତୁ ସଞ୍ଚୟ କରିକି ରଖ। ବାପାଙ୍କର 3ଟି ଘର ଥିଲା। ବଡ଼ ପୁଅକୁ ନ ଜଣାଇ ସବୁତକ ସମ୍ପତ୍ତି ସାନ ପୁଅ ନାମରେ କରିଦେଲେ। ବଡ଼ ପୁଅ ସବୁ ସହିକିରି ରହିଲା। ଖାଲି ଥରେ ପଚାରିଲା ଯେ ଘର ତିଆରି କରିବା ଲାଗି ମୁଁ ଟଙ୍କା ଦେଇଥିଲି। ସେ କଥା ଶୁଣି ବାପା ମା ରାଗରେ ଫଁ ଫଁ ହେଲେ। ପାଟିକୁ ଯାହା ଆସିଲା ତାକୁ ଗାଳି ଦେଲେ, କହିଲେ ତୁ ଗୋଟେ ପଇସା ଆମକୁ ଦେଇନୁ। ପୁଅଟି ଅତ୍ୟନ୍ତ ଦୁଃଖରେ ପ୍ରାୟ ବର୍ଷେ ପାଖାପାଖି ଅବସାଦଗ୍ରସ୍ତ ଅବସ୍ଥାରେ ଦିନ କଟେଇଲା। ହଇରାଣ ହେଲା ତା ସ୍ତ୍ରୀଟି। ସ୍ତ୍ରୀଟି ଖୁବ୍ ସରଳ। ବାପା ମାଙ୍କ ଉପରେ ଆସୁଥିବା ରାଗକୁ ସ୍ତ୍ରୀ ଉପରେ ସେ ସାରୁଥିଲା। ଘରେ ଅଶାନ୍ତି ଲାଗି ରହିଲା ବହୁତ ଦିନ ଧରି ଅଯଥାରେ। ଏଠି ପିତାମାତା ତାଙ୍କର ଉପଯୁକ୍ତ କର୍ତ୍ତବ୍ୟ କଲେ କି? ବାପମା 2 ଜଣ ପୁଅଙ୍କ ଭିତରେ ଯେମିତି ପକ୍ଷପାତ କଲେ, ଗୋଟିଏ ପୁଅର ପାରିବାରିକ ଜୀବନ ତାଦ୍ୱାରା କେତେ ପ୍ରଭାବିତ ହେଲା ସତରେ। 2 ଜଣଙ୍କୁ ଜନ୍ମ ଦେଇ ଜଣକୁ ମୋର କରି ନେଇ ଆଉ ଜଣକୁ ଦୂରକୁ ଠେଲିଦେବା କ'ଣ ସେମାନଙ୍କର ଠିକ୍ ଥିଲା? ସେମାନେ ସନ୍ତାନ ପ୍ରତି ତାଙ୍କର ସ୍ନେହ ମମତାକୁ କେଉଁ ସ୍ତରକୁ ନେଇଗଲେ? ଶାସ୍ତ୍ରରେ କୁହାଯାଇଛି, ପୁତ୍ର ପଛେ କୁପୁତ୍ର ହୋଇପାରେ, ହେଲେ ମାତା କୁମାତା ହୋଇପାରନ୍ତି ନାହିଁ। ହେଲେ ଏଠାରେ ମା କ'ଣ ଜଣେ ଭଲ ମାତାର କର୍ତ୍ତବ୍ୟ କଲେ କି? ନିମ୍ନ ସ୍ତରର

ବିଚାରଧାରା ଏହିଭଳି ଭାବରେ ପରିବାରକୁ କ୍ଷତିଗ୍ରସ୍ତ କରିଥାଏ। କେତେ ସ୍ଥାନରେ ଦେଖାଯାଏ ଯେ ଶାଶୁ ଶ୍ୱଶୁର ନିଜ ଜନ୍ମକଲା ଝିଅର ସବୁ ଦୋଷ ପ୍ରତି ଆଖି ବୁଜି ଦେଉଥିବେ, ତାକୁ ଘରର କୌଣସି କାମ କରାଉନଥିବେ, ତାର ଅଯଥା ପ୍ରଶଂସା କରି ମୁହଁ ବଢ଼ାଇ ଦେଉଥିବେ, ଅଥଚ ବୋହୂର ଭଲମନ୍ଦ ପ୍ରତି ଆଦୌ ଦୃଷ୍ଟି ନଥିବ, ତାକୁ ସବୁବେଳେ ଘର କାମରେ ଲୋଟେଇ ଦେଉଥିବେ, ତାର ଦୋଷ ବାଛୁଥିବେ, ତାର ବାପ ଘରର ଲୋକଙ୍କୁ ଖରାପ କହୁଥିବେ। କିଛି ଦିନ ବୋହୂଟି ଏହିଭଳି ଅତ୍ୟାଚାର ସହିଲା ପରେ ତାର ମନ ବିଦ୍ରୋହୀ ହୋଇଉଠେ। ସେ ଆଖି ଆଗରେ ଦେଖୁଥାଏ ନଣନ୍ଦ ବାହା ହୋଇ ଯାଇଥିଲେ ବି ବାରମ୍ବାର ବାପ ଘରକୁ ଆସି ବସି ଶୋଇ ଦିନ କଟାଉଛି, ଅଧିକାର ସାବ୍ୟସ୍ତ କରୁଛି, ମାମଲତି କରୁଛି ସମସ୍ତଙ୍କ ଉପରେ। ସେହି ଜାଗାରେ ବୋହୂକୁ ତାର ବାପ ଘରକୁ ପଠାଯାଉ ନାହିଁ, ସବୁ କାମ ତାରି ଉପରେ ଲଦିଦେଇ ତାକୁ ଭାରାକ୍ରାନ୍ତ କରି ଦିଆଯାଉଛି। ଏପରି ସ୍ଥଳେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ନିଶ୍ଚୟ ପ୍ରଭାବିତ ହେବ, ଅଶାନ୍ତି ସୃଷ୍ଟି ହେବ ପରିବାରରେ। ଘରର ପୁଅଟି ବାପ ମାଙ୍କର ହେବ ନା ସ୍ତ୍ରୀର ହେବ, ଦ୍ୱନ୍ଦ୍ୱ ଆଶଙ୍କାର ଘେରରେ ସିଏ ବିଚରା ଉବୁଟୁବୁ ହେଉଥିବ। ଏମିତି ଅସଂଖ୍ୟ କାହାଣୀ ପରିବାରରେ ଘଟୁଛି, ଯେଉଁଗୁଡ଼ିକ ବାସ୍ତବତାରେ ଭରପୁର। ଆମ ଚାରିପାଖରେ ସେହି କାହାଣୀ ସବୁ ଖେଳି ବୁଲୁଛନ୍ତି, ଆମେ ଆଖି ଆଗରେ ତାକୁ ଦେଖୁଛୁ ଏବଂ ଅନୁଭବ ମଧ୍ୟ କରୁଛୁ। ପାରିବାରିକ ଅଶାନ୍ତିର ମୂଳରେ ଯେଉଁ କାରଣ ସବୁ ରହିଛି ସେଗୁଡ଼ିକ ମଧ୍ୟରୁ କେତେକ ଆମେ ଆଲୋଚନା କରିପାରିବା। ବର୍ତ୍ତମାନ ସମସ୍ତେ ଭାବନ୍ତି ଯେ ଆମର ବହୁତ ଦୁଃଖ ଅଛି, ପରସ୍ପର ମଧ୍ୟରେ ମାନସିକ ସାମଞ୍ଜସ୍ୟ ରହୁନାହିଁ। ଜଣେ ଚିନ୍ତା କରୁଛି ଯେ ମୋ ତରଫରୁ କିଛି ଭୁଲ ନାହିଁ, ଅପର ଲୋକଟି ମୋତେ କଷ୍ଟ ଦେଉଛି। ଏହି ପରିବେଶରୁ ପିଲାଟିର ମାନସିକ ବିକାଶ କିପରି ଘଟିବ, ଏହା କେତେ ଦୂର ପିଲାଟି ନିମନ୍ତେ କଲ୍ୟାଣକାରୀ? ବଡ଼ମାନେ ଯାହା କରନ୍ତି ପିଲାର ନଜର ତା ଉପରେ ରହିଥାଏ। ନକାରାତ୍ମକ ପରିବେଶରେ ବଢ଼ିଲେ ପିଲାଟିର ନକାରାତ୍ମକ ମାନସିକତା ହୋଇଯିବ, ଏବଂ ସକାରାତ୍ମକ ପରିବେଶରେ ବଢ଼ିଲେ ତାହାର ସକାରାତ୍ମକ ମାନସିକତା ଆସିବ। ପୁରୁଷଟିଏ ଭୁଲ କଥା କହିଲେ ବା ଭୁଲ କାମ କଲେ ସ୍ତ୍ରୀ ଦୁଃଖିତ ହୋଇଥାଏ, ସେହିଭଳି ଭାବରେ ସ୍ତ୍ରୀ ମଧ୍ୟ ଭୁଲ କଥା କହିଲେ ବା କାମ କଲେ ସ୍ୱାମୀ ଦୁଃଖିତ ହୁଏ। ସ୍ୱାମୀର କର୍ମ ସ୍ତ୍ରୀ ଉପରେ ପ୍ରତିଫଳିତ ହୁଏ ଏବଂ ସ୍ତ୍ରୀର କର୍ମ ସ୍ୱାମୀ ଉପରେ ପ୍ରତିଫଳିତ ହୁଏ, ଏବଂ ଉଭୟଙ୍କ କର୍ମର ପ୍ରତିଫଳନ ଘଟେ ପିଲାଟି ଉପରେ। ଜାଣି ହେଉନଥାଏ ପିଲାଟି କ'ଣ କରୁଛି, କ'ଣ ଶିଖୁଛି, କିନ୍ତୁ ମନେ ମନେ ସେ ସବୁକିଛି ଅନୁକରଣ କରୁଥାଏ। ଘରର ଯେଉଁ ଅଶାନ୍ତି ତାର ଅବଚେତନ ମନରେ ପ୍ରତିଫଳିତ ହେଉଥାଏ। ତାର ଗୋଟିଏ ଧାରଣା ସୃଷ୍ଟି ହୋଇଯାଏ ପରିବାର ସମ୍ପର୍କରେ ଯେ ପରିବାର ହେଉଛି ବଡ଼ ଖରାପ, ସେଥିପାଇଁ ଅଧିକ ସ୍ୱାର୍ଥପର ଚିନ୍ତା ତା ଆଗରେ ବ୍ୟକ୍ତ କରିବା ଉଚିତ ନୁହେଁ। ଘରେ କ'ଣ ବାହାରେ କ'ଣ, ସାମାନ୍ୟ ସ୍ୱାର୍ଥ ତ୍ୟାଗର ପରାକାଷ୍ଠା ଦେଖାଇବା ଉଚିତ, ଯାହାକି ପିଲାଟି ଶିଖିପାରିବ। ଦ୍ୱିତୀୟରେ, ଅତ୍ୟଧିକ ଆଶା ରଖିବା ଅନେକ ଦୁଃଖର କାରଣ ହୋଇଥାଏ। ପରିବାରରେ ହେଉ ବା ବାହାରେ ହେଉ, ଆମେ ଯେକୌଣସି କାମ କରିଥାଉ ତାର ପ୍ରତିବଦଳରେ ଧନ ମାନ ସମ୍ମାନ କମ୍ ବା ଅଧିକ ଆଶା କରି ବସିଲେ ଆମେ ଅଶାନ୍ତିକୁ ଡାକି ଆଣୁ। ସ୍ୱାମୀଠାରୁ ସ୍ତ୍ରୀ ଯାହା ଆଶା କରେ ତାହା ସବୁ ଯେ ଏକାବେଳକେ ପୂରଣ ହେବ ତାହା ଅସମ୍ଭବ। ସେହିପରି ଭାବରେ ସ୍ତ୍ରୀ ସ୍ୱାମୀ ପାଖରୁ ଯେଉଁ ପ୍ରକାର କଥାବାର୍ତ୍ତା, ବ୍ୟବହାର, କାର୍ଯ୍ୟ, ଦାୟିତ୍ୱ ଚାହିଥାଏ ସବୁ ଏକାଥରେ କି ମିଳିନଥାଏ, ଏଗୁଡ଼ିକର ମୂଳରେ ରହିଛି ଭଲ ପାଇବାର ଅଭାବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ, ପିତା ମାତା ସନ୍ତାନ ଭିତରେ, ଭାଇ ଭାଇ ମଧ୍ୟରେ ବା ଭାଇ ଭଉଣୀ ଭିତରେ ନିଃସର୍ତ୍ତ ଭଲ ପାଇବା ରହିଲେ ପ୍ରତ୍ୟାଶାମୂଳକ ବିଚାର ଦୂର ହୋଇଯାଇଥାଏ। ପରିବାର ମଧ୍ୟରେ ସମସ୍ତେ ଯୋଡ଼ି ହୋଇ ରହିପାରନ୍ତି। ଜଣେ ଅନ୍ୟ ଜଣକୁ ଭଲ ପାଇଲେ ସେଥିପାଇଁ ଅକ୍ଲେଶରେ ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଇଥାଏ। ମୁଁ ତା ପାଇଁ ବହୁତ କିଛି କରୁଛି, ଏ ପ୍ରକାର ଭାବନା ମନରେ ସ୍ଥାନ ପାଇପାରେ ନାହିଁ। ସ୍ନେହ ପ୍ରେମପୂର୍ଣ୍ଣ ବ୍ୟବହାରର ଏତେ ଶକ୍ତି ରହିଛି ଯେ ତାହା ଜଣକୁ ବଶୀଭୂତ କରିଦେଇପାରେ। ସେଥିପାଇଁ ପରିବାରର ଶାନ୍ତି ପାଇଁ ନିଃସ୍ୱାର୍ଥ ପ୍ରେମ ଅତ୍ୟନ୍ତ ଜରୁରୀ। ତୃତୀୟରେ, ଅଧିକ ଦୋଷଦର୍ଶୀ ହେବା ଉଚିତ ନୁହେଁ। ସ୍ୱାମୀଟି କହେ ମୁଁ ଠିକ, ସବୁ ଭୁଲ ହେଉଛି ସ୍ତ୍ରୀର, ସ୍ତ୍ରୀ ମଧ୍ୟ ସେହି କଥା କହିଥାଏ ମୁଁ ଠିକ, ସିଏ ହେଉଛନ୍ତି ଭୁଲ। ବାପା ମା, ପୁଅ ଝିଅ, ବନ୍ଧୁ ପରିଜନ ସବୁଠି ଆପଣାର ଅହଙ୍କାର ମୁଣ୍ଡ ଟେକି ଅନ୍ୟ ଜଣେ ଭୁଲ ସାବ୍ୟସ୍ତ କରିବାର ପ୍ରବୃତ୍ତି ପରବଶ ହୋଇଯାଉଥିବାରୁ ପରିବାରର ଶାନ୍ତି, ସମ୍ପର୍କର ମଧୁରତା ବ୍ୟାହତ ହୁଏ। ନିଜର ମତକୁ ଜୋର ଜବରଦସ୍ତି କରି ଅନ୍ୟ ଉପରେ ଲଦିଦେବା, ଅନ୍ୟାୟକୁ ଗ୍ରହଣ କରିଯିବାକୁ ବାଧ୍ୟ କରିବା ଆଦୌ ଉଚିତ ନୁହେଁ। ଆପଣାର ଅଧିକାରର ଉପଯୋଗ ଭୁଲ ବାଟରେ କଲେ ଅନ୍ୟ ଜଣଙ୍କର ହୃଦୟ ଭାରି ହୋଇଯାଏ, ପରିବେଶରେ ତିକ୍ତତା ଆସେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଉପଯୁକ୍ତ ବୁଦ୍ଧି କ'ଣ ତାହା ଆମେ ନିଜ ହୃଦୟକୁ ପଚାରିଲେ ସେଠାରୁ ସଠିକ ଉତ୍ତର ନିଶ୍ଚୟ ମିଳିବ।
ଯାହାର

0: ଉତ୍ତମ ବୁଦ୍ଧି, ଯିଏ ବିବେକବନ୍ତ ତାହା ବଳେ ବଳେ ଜଣା ପଡ଼ିଯାଏ। ସେହି ବ୍ୟକ୍ତିଙ୍କୁ ପରିବାରରେ ଟିକିଏ ପ୍ରଶଂସା କରିବା ସହିତ ଉତ୍ସାହିତ କଲେ ସେ ଆଗ୍ରହର ସହିତ ପରିବାରର ହିତ ପାଇଁ ଉନ୍ନତି ହେଲା ପରି କାର୍ଯ୍ୟ କରିଚାଲିବେ। ଅନ୍ୟମାନେ ସହଯୋଗର ହାତ ବଢ଼ାଇ ତାଙ୍କ ହାତମୁଠାକୁ ଶକ୍ତ କରିବା ଉଚିତ। ପରିବାରର ପ୍ରତ୍ୟେକଙ୍କର ନିଜ ସ୍ୱଭାବ ଚରିତ୍ରକୁ ବିଶ୍ଳେଷଣ କରି ସୁଧାରି ନେବା ସହିତ କିଛି ଜିନିଷକୁ ଅଣଦେଖା କରିଦେଲେ ଅନେକ ସମସ୍ୟାର ସମାଧାନ ଭଲରେ ଭଲରେ ହୋଇଯାଇପାରିବ। ଆଉ ଜଣକୁ ପରିବର୍ତ୍ତନ ହେବାକୁ ଆମେ ବାଧ୍ୟ କଲେ ଫଳ ଓଲଟା ହୋଇଥାଏ। ସେଥିପାଇଁ ପ୍ରଥମେ ଆପଣାର କାର୍ଯ୍ୟଶୈଳୀ ଆଦର୍ଶ ଶ୍ରେଣୀୟ କରି ଉଦାହରଣ ସୃଷ୍ଟି କଲେ ଅନ୍ୟମାନଙ୍କ ଉପରେ ତାହାର ପ୍ରଭାବ ନିଶ୍ଚୟ ପଡ଼ିବ। ଅଧିକ କଥା ଅପେକ୍ଷା ଅଳ୍ପ କାର୍ଯ୍ୟ ଯଥେଷ୍ଟ ପ୍ରଭାବଶାଳୀ ଅଟେ। ପରିବାର ରୂପକ ନୌକାରେ ଆମେ ବସିଛୁ, ଯେତିକି ଲୋକ ସେଥିରେ ବସି ପାରି ହେଉଛୁ, କେମିତି ସୁରୁଖୁରୁରେ ପାରି ହେବା ସେଇ ଚିନ୍ତା ଆମେ ସମସ୍ତେ କରିବା। ଆମ ମନ ଏକ ହେଲେ ଡଙ୍ଗା ଓଜନିଆ ହେବ ନାହିଁ। ମନ ଭାରି ହେଲେ, ଘରେ ଅଶାନ୍ତି ହେଲେ ପରିବାର ରୂପକ ନୌକାଟି ସେଇ ଓଜନରେ ଉବୁଟୁବୁ ହୋଇ ଜଳରେ ବୁଡ଼ିଯିବ। ତେବେ ଆମେ ପରିବାରର ମଙ୍ଗଳ ଚାହିଁବା ନା ଅମଙ୍ଗଳ ଚାହିଁବା ତାହା ଆମ ଉପରେ ହିଁ ନିର୍ଭର କରେ। ପରିବାରରେ ଅଶାନ୍ତିର ଅନ୍ୟତମ କାରଣ ହେଉଛି ଅଧିକାଂଶ ସମୟରେ ନକାରାତ୍ମକ ବାର୍ତ୍ତାଳାପ, କୁସଙ୍ଗ ଯୋଗୁଁ ଏଗୁଡ଼ିକ ହୋଇଥାଏ। ତେଣୁ କୁସଙ୍ଗଠାରୁ ଆମର ଦୂରତ୍ୱ ରକ୍ଷା କରିବା ଉଚିତ। ଛୋଟ ପିଲାଟିର ମାନସିକ ସୁସ୍ଥତା ନିମନ୍ତେ ପରିବାରର ପରିବେଶ ଅନୁକୂଳ ହେବାକୁ ହେଲେ ଆମର ସକାରାତ୍ମକ ବାର୍ତ୍ତାଳାପ ହେବା ଉଚିତ। ଆଜିକାଲି ଅଯଥାରେ ଫୋନରେ ବ୍ୟସ୍ତ ରହି ବାପମା ପିଲାଙ୍କ ସହିତ ଭଲ କଥାପଦେ କହିବାକୁ, ତାଙ୍କର ମାନସିକତା ବୁଝିବାକୁ ସମୟ ପାଉନାହାନ୍ତି। ପିଲାଟିଏ ପରିବାରର ସମ୍ପତ୍ତି, ପରିବାର ସହିତ ସେ ସମାଜର ମଧ୍ୟ ସମ୍ପତ୍ତି। ସେ ଯେପରି ଭାବରେ ଗଢ଼ି ଉଠିବ, ପରିବାରକୁ ସମାଜକୁ ସେପରି କାର୍ଯ୍ୟ ଦେଇପାରିବ। ଯିଏ ଆମର ସମ୍ପତ୍ତି ତାର ରକ୍ଷଣାବେକ୍ଷଣ କରିବା କ'ଣ ଆମର ଉତ୍ତରଦାୟିତ୍ୱ ନୁହେଁ କି? ପୁଣି ପରିବାରରେ ଈଶ୍ୱର ଚିନ୍ତନ, ଆଧ୍ୟାତ୍ମିକତା ବହୁତ ପରିମାଣରେ ଆବଶ୍ୟକ। ଆମ ମନରେ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ରହିବା ଉଚିତ। ଆମର ପ୍ରତ୍ୟେକ କର୍ମରେ ଈଶ୍ୱରଙ୍କୁ କୃତଜ୍ଞତା ପ୍ରକାଶ କଲେ ମନ ସ୍ୱଚ୍ଛ ରହିବ। ଶିଶୁଟି ଆମକୁ ଦେଖି ସେହି ପ୍ରକାର ସ୍ୱଚ୍ଛ ମନରେ ନିଜକୁ ଗଢ଼ିପାରିବ। ମନ ସ୍ୱଚ୍ଛ ରହିଲେ ଜୀବନ ସରସ ସୁନ୍ଦର ହୋଇଥାଏ। ୟା ତା ସାଙ୍ଗରେ ଅଯଥାରେ ଲଢ଼ି ପରର ଛିଦ୍ର ଖୋଜି ଦିନ କଟାଉ କଟାଉ କେତେବେଳେ ଯେ ଦିନ ସରିଯାଏ ତାହା ଆମେ ଜାଣିପାରୁନାହିଁ। ଏ ପ୍ରକାର ଜୀବନ ସମ୍ପୂର୍ଣ୍ଣ ଅର୍ଥହୀନ, ତାହା ପରିବାର ପାଇଁ ହାନିକାରକ। ଆମେ ଏପରି ଭାବରେ ଶୁଦ୍ଧ ମନରେ କାମ କରି ଚାଲିବା ଯାହା ଆମର ପରିବାର ପାଇଁ କଲ୍ୟାଣକାରୀ ହୋଇପାରିବ, ସମସ୍ତଙ୍କୁ ଆନନ୍ଦ ଦେଲା ପରି ମନେ ହେବ। ତେଣୁ ପାରିବାରିକ ସମ୍ପ୍ରୀତି ନିମନ୍ତେ ବିଚାରଧାରା ଅମୂଲ୍ୟ ହେବା ଦରକାର, ଶୁଦ୍ଧ ସ୍ୱଚ୍ଛ ଭାବନା ଦରକାର। କେବଳ ବହୁତ ଭଲ ପାଠ ପଢ଼ିଦେଲେ ଅଧିକ ରୋଜଗାର କରିପକାଇଲେ ହେବ ନାହିଁ। ମାର୍ଜିତ ବ୍ୟବହାର, ସକାରାତ୍ମକ ଚିନ୍ତାଧାରା, ମନ ଉପରେ ନିୟନ୍ତ୍ରଣ, ସ୍ନେହ ପ୍ରେମର ଭାବନା, ନିଃସର୍ତ୍ତ ଭଲ ପାଇବା, ପରୋପକାର ସେବାମୂଳକ ମନୋଭାବ, କର୍ତ୍ତବ୍ୟ ପରାୟଣତା, ଶୃଙ୍ଖଳା ଜ୍ଞାନ, ଏସବୁ ନିଜେ ଜୀବନରେ ପ୍ରୟୋଗ କରିବା ସହିତ ପିଲାଙ୍କୁ ଶିଖାଇଲେ ପରିବାରରେ ସମ୍ପ୍ରୀତି ଆସିବା ସହଜସାଧ୍ୟ ହୋଇଯିବ। ଆଜିର ଆହ୍ୱାନକୁ ବାସ୍ତବତାରେ ରୂପ ଦେବାକୁ ଆମେ ମିଳିମିଶି ଆଗେଇ ଆସିବା। ହାତ ଧରାଧରି ହୋଇ ପରସ୍ପର ମଧ୍ୟରେ ମଧୁରତାର ସ୍ୱାଦ ଅନୁଭବ କରିବା। ଜୀବନକୁ ବଞ୍ଚିଯିବା ନ ଭାବି ଭଲରେ ଜୀଇବାର ଅଭ୍ୟାସରେ ନିଜକୁ ପକେଇଦେବା। ସଂସାରରେ କ'ଣ ବା ଅସମ୍ଭବ ଯେତେବେଳେ ନିଜେ ବୁଝିଯିବା। ପାରିବାରିକ ସମ୍ପ୍ରୀତିକୁ ଆଜିର ଆହ୍ୱାନ କାର୍ଯ୍ୟକାରୀ ହୋଇଉଠିବ ନିଶ୍ଚିତ ଭାବରେ।
1: ଶୁଣିଲେ ଆଲୋଚନା ପାରିବାରିକ ସମ୍ପ୍ରୀତି ଆଜିର ଆହ୍ୱାନ, ଆଲୋଚନା କରିଥିଲେ ଅରୁଣା ସାମନ୍ତରାୟ। ସତରେ ମଣିଷ ଜୀବନରେ ପରିବାରର ଭୂମିକା ଯେ କେତେ ତାହା କଥାରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେବେ ପରିବାର ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ, ଏହା ତ ସବୁଦିନର ସବୁ ସମୟର କଥା। କିନ୍ତୁ ଆଜିର ମଣିଷର ଆତ୍ମକୈନ୍ଦ୍ରିକ ଚିନ୍ତାଧାରା, ସ୍ୱାର୍ଥପରତା ତାକୁ ଧୀରେ ଧୀରେ ପରିବାରଠାରୁ ଦୂରେଇ ଦେଉଛି, ଆଉ ପରିବାର ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଛି। ସେଥିପାଇଁ ତ ଏ ସମ୍ପର୍କରେ ସଚେତନ କରିବା ପାଇଁ ଆନ୍ତର୍ଜାତିକ ପରିବାର ଦିବସ ପାଳନର ପରିକଳ୍ପନା। ଏ ବର୍ଷର ଏହାର ସ୍ଲୋଗାନ ରହିଛି ପରିବାର ଅସମାନତା ଏବଂ ଶିଶୁ କଲ୍ୟାଣ, ଅର୍ଥାତ୍ ପରିବାର ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଅସମାନତା ଦୂର କରି ପରିବାର ତଥା ପିଲାଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା। ଏଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ସହିତ ଏ ଦିଗରେ ପ୍ରଚେଷ୍ଟା

0: ଏଇଠି ସଲାହ କାର୍ଯ୍ୟକ୍ରମ ନାରୀ ମହଲ
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: অজনা লিঙ্ক ক্লিক করতু না সাইবার ক্রাইম হেল্পলাইন 1930 মনে রাখুন এসবিআই সচেতন রুহন্তু সুরক্ষিত রুহন্তু
1: আচ্ছা দাসবাবু আপনার ঘরটা 1970 তৈরি হয়েছিল রাইট তাহলে এই পর্যন্ত এত স্ট্রং কেমিতে আছে
2: আরে এইটা একদম সিম্পল এবং সেইথিপাই মু সেতেবেলে মোর বিশ্বাস রাখিতিলি এবং আজি মধ্যে চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নহে বরং পিঢি পাই রহি থাকে চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া চেটিনাড সিমেন্ট দ্য পারফেক্ট কনক্রিট
4: আকাশবাণী কটক পরবর্তী কার্যক্রম সংবাদ
5: ସତ୍ୟବ୍ରତ ବେହୁରା ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେବ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6 ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ

0: ଡିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ। ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲ୍ରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारी विद्यार्थियों कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान में रखते एनटीए ने थोड़ी

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖ

0: ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷାକ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷର ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: सीबीआई तह तक जाएगी कहां वो कमांड चेन पे ब्रीच हुई है। राधाकृष्ण कमेटी को पूरा पालन करने के उपरांत भी कहां वो ब्रीच हुई है, उस ब्रीच को मेरा पूरा विश्वास है सीबीआई के ऊपर, सरकार की पूरा नेतृत्व सभी विभाग उसमें से गंभीरता चीज को लेते हुए शीर्ष तो नेतृत्व उसके लिए खूब दायित्व लिया है, चिंता कर रहा है। हम इस बार माल प्रैक्टिस होने नहीं देंगे।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହେଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡା ସୁଦ୍ଧା ସେ ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେ ତାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 30,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବେ।

0: ସୂଚନା ମିଳିଛି।
1: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ମାନେ ଅଛନ୍ତି, IOCL, BPCL, HPCL ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ କେମିତି କ୍ରିଏଟ ହେଲା। ନିବେଦନ ସମସ୍ତଙ୍କୁ ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କିନ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ IOCL CGM କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକିଏ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ଅପରାହ୍ନ 5:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ଗୋପୀନାଥ ମହାପାତ୍ର ଏବଂ ବିଶ୍ୱକଲ୍ୟାଣୀ ମହାପାତ୍ର ଗୀତ ରଚନା କରୁଛନ୍ତି ସୁଧାଂଶୁ ଦାସ।

ଶୁଣିଲେ କେତୋଟି ଭକ୍ତିଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଗୀତ ରଚନା କରୁଛନ୍ତି ଓମ୍ ପ୍ରକାଶ ମହାନ୍ତି।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମରେ ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଲା 07922541415।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛ କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 85 ଡିଗ୍ରୀ ସେଲସିୟସ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି ଓ ଆର୍ଏସ୍ ଦ୍ରବଣ

ଚିନି, ଲୁଣ ସରବତ, ଲେମ୍ବୁ ସରବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା। ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀମାନଙ୍କୁ ଯତ୍ନ ନେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ। ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନା ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ବାଲ୍ୟବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନକ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ଘର 108 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଉପସ୍ଥାପନାରେ ମୁଁ ଗୀତାରାଣୀ ସାହୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1ରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ ମାସ 1ରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ୍

0: 3,16,323 ଜଣ ଭୋଟରଙ୍କୁ 2002 ମସିହାରେ ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 1/7/2026 ହେଲା ଆମର କ୍ୱାଲିଫାଇଡ୍ ଡେଟ୍। ସେ ତାରିଖରେ ଯାହାର ଯୋଗ୍ୟତା ଅଛି, ଯାହାର 18 ବୟସ କମ୍ପ୍ଲିଟ ହେଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 to 28/6 ଯାଏ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ ଫର୍ମ ଦେବେ, ସେଟା ଫିଲ୍ଅପ୍ କରିକି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହୋଇଯିବ। 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡୁଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ March 13 and 14 ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8 to 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4:00 ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ। ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ପ୍ରସଙ୍ଗ ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ହରିହର ପଣ୍ଡା ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏହା ନିଯୁକ୍ତି ସୁଯୋଗ ଏବଂ ବିକେନ୍ଦ୍ରିତ ଶିଳ୍ପ ଅଭିବୃଦ୍ଧିକୁ ସହଯୋଗ ପ୍ରଦାନ କରିଥାଏ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ ଅର୍ଥନୀତିକୁ ସଶକ୍ତ କରିବାରେ ମଧ୍ୟ ଏମ୍ଏସ୍ଏମ୍ଇ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି ଏହି କ୍ଷେତ୍ର ପାଇଁ ସରକାର ଅନେକ ନୀତିଗତ ପଦକ୍ଷେପ ପ୍ରଚଳନ କରୁଛନ୍ତି ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା ସଂସ୍ଥାଗତ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଯୋଗାଣ କ୍ଷେତ୍ରକୁ ମଜବୁତ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଡିଜିଟାଲ୍ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏହି ନୀତିଗତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ ଉତ୍ପାଦନ ସେବା ପ୍ରଦାନ ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଛି ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ଏହି ସଂଶୋଧିତ ନିୟମାବଳୀ ଗତବର୍ଷ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ୍ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖର ବ୍ୟବସ୍ଥା ମଧ୍ୟ କରାଯାଇଛି ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ୍ ମଧ୍ୟ କାର୍ଯ୍ୟାରମ୍ଭ କରିଛି ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ କାରିଗର ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।

ଆକାଶବାଣୀ ବାରିପଦା ଷ୍ଟୁଡିଓରେ ସମୟ ବର୍ତ୍ତମାନ ରାତି 7:00 ପ୍ରଚାର କରୁଛୁ ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶ୍ୟାମ ସୁନ୍ଦର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ଶ୍ୟାମସୁନ୍ଦର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଘାସିରାମ ସିଂ, ଗୁରାଜ ସିଂ, ସରେନ ସିଂ, ସୁଦର୍ଶନ ସିଂ, ମୋହନ ସିଂ, ଶୁକ୍ରମଣି ସିଂ ଏବଂ ଫୁଲମଣି ସିଂ।

0: ସୁନୀଲ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ।

କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛୋଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ, ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହେନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ, ବୈଧ, ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି, ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ ସ୍ୱାଗତ କରିବ ବୋଲି ସେ କହିଛନ୍ତି।

0: ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଜୋ ହୋତା ହେ ୱା କିସି ଭି ଗୋଲା ବାରୁଦ କା ସବସେ ୟେ ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରି ଶେଲ୍ ହୋ ବମ୍ବ ହୋ ୟା କୋଈ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ୍ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनिशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଣ୍ଣନା କରି ଶ୍ରୀ ସିଂ କହିଛନ୍ତି କର୍ଣ୍ଣୁଲ୍ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନକ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ।

0: ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ LED ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟାମାନ ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ୍ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରା ତ ଅତ୍ୟନ୍ତ ଶୃଙ୍ଖଳାର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହେଇଯିବ। ପ୍ରତ୍ୟେକ ଇନ୍ଫର୍ମେସନ୍ ଯେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ସେଥିରେ ରଥଯାତ୍ରାକୁ, ଟ୍ରାଫିକ୍ର ବ୍ୟବସ୍ଥା ହେଉ, ସେ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ହେଉ, ରେଲୱେର ବ୍ୟବସ୍ଥା ହେଉ, ଏବଂ ଇନ୍ଫର୍ମେସନ୍ କେଉଁଠି ଟଏଲେଟ୍ ଅଛି, କେଉଁଠି ପାର୍କିଂର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହେବ।
0: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି। 1978 ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ। ଯାହା ବି ସରକାରଙ୍କ ଅନୁମୋଦିତ SOP ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି।
0: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା, ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ December 13 ପୁରୀ କୋଷ୍ଟାଲ ମାରାଥନ୍ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ ପୁରୀ ଚାପ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶା ବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଟରେ ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା

କରୁଛନ୍ତି ନାଗଭୂଷଣ ମାଝି। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।

0: ଦେଶରେ ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ହଁ ଭାଇ କାରେ ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଯୋଉ ଦର୍ଶନ, ପରିବାରର କଥା ସବୁ ଭୁଲି ଭୁଲା ଗଲୁଣି। ପ୍ରକୃତରେ କେତେ ସହଜ ସାଧ୍ୟ ଥିଲା ଯେତେବେଳେ ଯୌଥ ପରିବାର ଥିଲା, ପିଲାମାନଙ୍କୁ ସଠିକ ରାସ୍ତାରେ ଚାଲିବା ପାଇଁ, ଆମମାନଙ୍କୁ ବି ଠିକ ରାସ୍ତା ଦେଖାଇବା ପାଇଁ ସବୁ କଥାରେ ସେମାନଙ୍କର ଥିଲା ଦାନ ଏବଂ ତାଙ୍କର ମତକୁ ଆମେ ପ୍ରାୟ ଜଗୁଥିଲୁ, ତାଙ୍କର ଅନୁଶାସନକୁ ଆମେ ମାନୁଥିଲୁ। ଏବଂ ସେଇ ଦୃଷ୍ଟିରୁ ଆମର କୁହାଯାଏନି କି ଯେଉଁ ଘରେ ଭଲ ବାତାବରଣ ଥାଏ, ବୁଝାମଣା ଥାଏ, ଭଲ ପରିବେଶ ଥାଏ, ସେଇଟା ସ୍ୱର୍ଗ ସହିତ ବି ତୁଳନା କରିକି ଅନେକ ଲେଖକ ଲେଖିକା ମାନେ ବହୁତ କଥା କହିଛନ୍ତି।
1: ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ସ୍ନେହ ପ୍ରୀତି ମମତା ଥାଏ ଯହିଁ ନିରନ୍ତର।
2: କିନ୍ତୁ ଆଜିକାଲି ଘର ଖଣ୍ଡେ ପାଇବା ପାଇଁ ଏ ଯୋଉ ଆବାସ ଘର ଯୋଉ ସରକାର ଦଉଛନ୍ତି, ଆଗରୁ ଇନ୍ଦିରା ଆବାସ କହୁଥିଲେ, ଏବେ ପ୍ରଧାନମନ୍ତ୍ରୀ ଘର ବୋଲି କହୁଛନ୍ତି। ମଝିରେ ବିଜୁ ପକ୍କା ଘର ବି କିଛି ଦିନ ଚାଲିଥିଲା, ତ ସେଇ ଘର ଖଣ୍ଡେ ପାଇବା ପାଇଁ କାଗଜ ପତ୍ରରେ ହେଲେ ସବୁ ଭିନ୍ନ ଭାଗ ହେଇକି ଅଲଗା ଅଲଗା ସବୁ ଘର କରୁଛନ୍ତି, ଏବଂ ଘର ଯେହେତୁ ହେଇଗଲା ତାପରେ ଅଟୋମେଟିକ ଧୀରେ ଧୀରେ ସେମାନେ ଭାଗ ବଟରା ବି ହେଇଗଲେ ଏବଂ ହାଣ୍ଡି ବି ଅଲଗା ହେଇଗଲା।
0: ସବୁ ସବୁ ଖାଲି ହାଣ୍ଡି ନୁହେଁ, ତା ସହିତ ଘରେ ଯୋଉ ଯୋଉ ଜିନିଷ ଗୁଡାକ ରହିବା କଥା, ଟିଭି ଆଉ ଗୋଟେ କିଣାଯିବ, ଗାଡି ଆଉ ଗୋଟେ କିଣାଯିବ, ହିଟର ଆଉ ଗୋଟେ କିଣାଯିବ, ଗିଟର ଆଉ ଗୋଟେ କିଣାଯିବ, ଗ୍ୟାସ ସିଲିଣ୍ଡର ଆଉ ଗୋଟେ କିଣାଯିବ, ଖଟ ବେଶୀ ବେଶୀ କିଣାଯିବ, ସବୁ ପ୍ରକାର ବ୍ୟବସ୍ଥାରେ ଅଧିକା କିଣାଯିବ। ସେଟା କିଣିବ କୋଉଠୁ? ବଜାରରୁ କିଣିବ, ଯୋଉ ବଜାରରେ କି ବିଭିନ୍ନ କମ୍ପାନୀ ମାନେ ବିଭିନ୍ନ ପ୍ରକାର ଜିନିଷ ଦଉଛନ୍ତି ବଜାରକୁ, ଏବଂ ସେଇ କମ୍ପାନୀ ମାନେ ପୁଣି ରାଜନୈତିକ ଦଳକୁ ବିଭିନ୍ନ ପ୍ରକାର ଚାନ୍ଦା ଦଉଛନ୍ତି। ଅତଏବ ସବୁ ମିଳିମିଶିକି ଦେଖିଲେ ସେମାନେ ପରସ୍ପର ଗୋଟେ କାଟେକି ହେଲେ, ଏଇ ଯୋଉ ଆମର ପରିବାର ଗୁଡାକ ଯୌଥ ପରିବାର ଗୁଡାକ ସିଏ ଭାଙ୍ଗି ରୁଜିକି ନଷ୍ଟ ହେଇଗଲା।
1: ତେଣୁ ଆମେ ଏଠି ଦେଖିବା ଯେ ବ୍ୟବସାୟୀକରଣ ପାଇଁ ହୁଏତ ଆମର ପରିବାର ଗୁଡିକ ଆଜି ମାନେ ବ୍ୟବସ୍ଥା ଭିତରେ
0: ବ୍ୟବସାୟୀକରଣ ନୁହେଁ, ରାଜନୀତିକରଣ ପରା, ଦିଟା କଥାକୁ ମିଶେଇଲି।
2: ତା ସହିତ ଆଉ ଗୋଟେ କଥା ବି ଅଛି ଯେ ରୋଜଗାର, ଯାହାର ଯେତେ ରୋଜଗାର, ଯାହାର ପାରିବା ପଣିଆ ଯେତେ ଅଛି, ସେ ସେଇ ଅନୁସାରେ ଚଳିବାକୁ ଚେଷ୍ଟା କରୁଛି। ହୁଏତ ମୋ ଭାଇଟା ସେ ତାର ଚାଷବାସ କରୁଛି କି ତାର ରୋଜଗାର ଭଲ ନାହିଁ, ମୋର କୋଉଆଡୁ ବିଭିନ୍ନ ସଂସ୍ଥା ଆଡୁ ମୋଟା ଅଙ୍କରେ ମୁଁ ପାଉଛି, ତାହେଲେ ମୁଁ କେମିତି ଗାଡି ଘୋଡ଼ା କରିକି ଭଲ ଘର ଖଣ୍ଡେ କରିକି ମୁଁ କେମିତି ଓଏସ ଆରାମରେ ଚଳିବି, ମୁଁ ସେ କଥା ଦେଖୁଛି। ଛୋଟ ଭାଇଟାକୁ ବା ସାନ ଭାଇ ଯିଏ ଅଭାବ ଅସୁବିଧାରେ ଅଛି ତାର ଆବଶ୍ୟକତାକୁ ମୁଁ ନଜର ଦଉନି, ତା ଫଳରେ ବି ପରିବାର ସବୁ ଏମିତି ହେଉଛି ଏବଂ ମନାନ୍ତର ମତାନ୍ତର ବି ରହୁଛି।
0: ବଢିଆ ବଢିଆ ବଢିଆ କଥାଟା କହିଲ ବ୍ୟତିକ୍ରମ, ଯେମିତି କହୁଛ ଗୋଟେ ବଡ଼ ଭାଇ ହୁଏତ ଚିନ୍ତା କରୁନି କେତେବେଳେ ସାନ ଭାଇ କଥା, ସାନ ଭାଇ ବି ଚିନ୍ତା କରୁନି ବଡ଼ ଭାଇ କଥା, ଏବଂ ତାଙ୍କୁ କୋଡିନେଟ୍ କରିକି ରଖିବାର ଯୋଉ ଅନୁଶାସନ ଥିଲା, ବାପା ମା ମାନଙ୍କର ହଉ, ଜେଜେବାପା ଜେଜେବାପାଙ୍କର ହଉ, କାକା ଖୁଡ଼ିଙ୍କର ହଉ, ପିଉସା ପିଉସୀଙ୍କର ହଉ, ମାମୁ ମାଇଙ୍କର ହଉ, ଏମିତି ସବୁ ବଡ଼ ବଡ଼ ଲୋକମାନେ ସବୁ ଘରକୁ ଯିବା ଆସିବା କରୁଥିଲେ, ତାଙ୍କ ଘରକୁ ବି ଆମମାନେ ସବୁ ଯାଉଥିଲେ, ସେମାନେ ସବୁ ପ୍ରକାର ଅନୁଶାସନକୁ ବୁଝାଉଥିଲେ। ଦେଖ ବାବୁ, ହୁଏତ ତାର ଇନକମ୍ କମ୍ ବା ତାର ଇନକମ୍ ବେଶୀ, ଆମେ କିନ୍ତୁ ଗୋଟେ ଜାଗାରେ ଯଦି ମନକୁ ବାନ୍ଧିକି ନିଜେ ନିଜେ ରହିପାରିବା, ତାହେଲେ ସବୁଠୁ ବଡ଼ କଥା ସମ୍ପତ୍ତି ନୁହେଁ, ପଇସା ନୁହେଁ, ସବୁଠୁ ବଡ଼ କଥା କଲ୍ୟାଣ ହବା। ପଇସା ଦେଲେ କଲ୍ୟାଣ ହବନି। ମନେକର ଆମେ ଶିକ୍ଷକଙ୍କ ବା ଶିକ୍ଷିକାଙ୍କ ପାଖକୁ ଯାଉଛେ ପାଠ ପଢିବା ପାଇଁ, ସେମାନେ ଆମର କଲ୍ୟାଣ କରୁଛନ୍ତି ନା, ଆମେ ସେଇ କଲ୍ୟାଣକୁ ଆଉ ଜଣେ ପାଠ ପଢେଇବା ପାଇଁ ଗୋଟେ ମେସିନ୍ ରଖିଦେବା, ଦେଖିବ ସେ କଲ୍ୟାଣ ହବନି କେବେ। ବର୍ତ୍ତମାନ ସିଷ୍ଟମ ଆସିଲାଣି, ରୋବଟ୍ ପାଠ ପଢେଇବ, ଦେଖିବା କେତେ ରୋବଟ୍ ପାଠ ପଢେଇକି ପଣ୍ଡିତ କରିଦେବ। ମଣିଷକୁ ଯଦି ବିକଳ୍ପ ବାହାରିଗଲା ରୋବଟ୍, ହୁଏତ ମେସିନାରୀ କାମଟା ସିଏ କରିଦେବ, ଗୋଟେ ପାଣି ଆଣିକି ଦେଇଦେବା ସେଠାରେ ଅଲଗା କଥା, ତଥାପି ସେଥିରେ ପାର୍ଥକ୍ୟ ଅଛି। କାରଣ ଗୋଟେ ସ୍ନେହ ବରା ହାତରେ ଯେତେବେଳେ ପାଣି ପରସା ଯିବ ତାର କଥା ଅଲଗା, ଆଉ ଗୋଟେ ମେସିନ୍ଟା ଆଣିକି ରୋବଟ୍ ଭଳିଆ ମେସିନ୍ ଆଣିକି ପାଣିଟା ଦେବ ତା କଥା ଅଲଗା। ଭଲ ଖରାପ ଚିନ୍ତାଧାରା ତ ଅଲଗା କଥା, ଖରାପ ଚିନ୍ତାଧାରା ରଖିକି କ୍ରୋଧ ରଖିକି ଆକ୍ରୋଶ ରଖିକି ଜଣେ ପାଣିଟା ବଢ଼େଇଲେ ସେ ପାଣି ପୁଣି କୁହାଯାଉଛି, ବର୍ତ୍ତମାନ ବିଶ୍ଳେଷଣ କରିକି ଜଣାଗଲାଣି ଯେ ସେ ପାଣି ଭିତରେ ଯୋଉ ସ୍ୱାଦ ରହିବା କଥା ସେଇ ପାଣି ବି ର ମେମୋରି ଅଛି ଏବଂ ମନେ ରଖିବାର ଶକ୍ତି ଅଛି, ଏବଂ ସିଏ ଗୋଟେ ଲୋକର ସଂସ୍ପର୍ଶରେ ଆସିକି ତାର ଗୁଣ ପରିବର୍ତ୍ତନ ହେଇଯାଉଛି। ଖାଲି ପାଣି ନୁହେଁ, ଖାଲି ଜଳ ନୁହେଁ, ଏପରିକି ଖାଦ୍ୟର ମଧ୍ୟ ତୁମେ ଭଲ ଏକବାର ଅମୃତ ଖାଇବାକୁ ଦେବ, କିନ୍ତୁ ମନ ଭିତରେ ଥିବନି ପରିଷ୍କାର, ପରିଷ୍କାର ମନୋଭାବନା ଥିବନି, ଚିନ୍ତାଧାରା ପରିଷ୍କାର ନଥିବ, ମାନେ ଅଲଗା ପ୍ରକାର ଥିବ, କ୍ରୋଧ ଥିବ, ଆକ୍ରୋଶ ଥିବ, କୌଣସି ପ୍ରକାର କପଟ ଥିବ, ତାହେଲେ ସେଇ ଭଲ ଅମୃତ ଭଳିଆ ଖାଦ୍ୟ ବି ବିଷ ଭଳିଆ କାମ ଦେବ, ସେଟା ବି ସାମାଜିକ ବିଜ୍ଞାନୀମାନେ ପ୍ରତିପାଦିତ କରିସାରିଲେଣି।
1: ହଁ, ଆଉ ଗୋଟେ କଥା ହଉଛି, ଦେଖ ଯେତେ ସବୁ ଆମର ଭଲ ପରିବାର ସବୁ ରହିଛି ବା ପୂର୍ବରୁ ଯୋଉ ଥିଲା, ପ୍ରଥମେ ଆମେ ଦେଖିବା ଯେ ଖାଦ୍ୟ ପାଇଁ ସଂଘର୍ଷ, ଯୋଉଠି ଏଇ ଯେମିତି ତୁମେ କହୁଥିଲ ଯେ ସିଏ ଭଲରେ ଚଳିଲା, ଇଏ ଭଲରେ ଚଳିଲାନି, ଏଇ ଯୋଉ ତାକୁ ବେଶୀ ଖାଇତେ ଦେଲେ, ମତେ କମ୍ ଖାଇତେ ଦେଲେ, ଆମର ହଉନି, ଏଇସବୁ ଜିନିଷ
0: ସେଟା ହୀନମନ୍ୟତା। ଘର ପରିବାର ଭିତରେ କୌଣସି ମା ବାପା ସେମିତି ଚାହାନ୍ତିନି, କୌଣସି ବଡ ଭାଇ ବଡ ଭାଉଜ ଚାହାନ୍ତିନି, ଯଦି ବି କେତେବେଳେ କେମିତି ହଉଥିବ ସେଇଠି ଉତ୍ତମ ବୁଝାମଣାର ଆବଶ୍ୟକତା ହୁଏ, ପରିପୂରକ କରୁଥିଲେ ପରା ସେଇ ବନ୍ଧୁବାସ ମାନେ, ଆଜିକାଲି ସେଇ ବନ୍ଧୁବାସ ସମ୍ପର୍କ ଆଉ କାହିଁ, ଯିଏ ଯେମିତି ଦେଖା ହେଲା ସେଇ ସୁଦୂର ବେଳକୁ, ନହେଲେ ବାହାଘର ବ୍ରତ ଘର ବେଳକୁ, ନହେଲେ ଗୋଟେ କିଛି କିଛି କ୍ରିୟା
1: କର୍ମ କାର୍ଯ୍ୟ
0: ଆସୁଛନ୍ତି ସେଇ ଉଳିଆ ପାଇଁ, ନହେଲେ ଦିନେ ପାଇଁ, ଆଗ ଭଳିଆ ସେଇ ମାହୋଲ ନାହିଁ, ଆଉ ସେଇ ଭଳିଆ ସ୍ନେହ ଆଦର ଆସ୍ଥା ଭରସା ସେ ବ୍ୟବସ୍ଥା ଆଉ ନାହିଁ।
1: ତେବେ ଯାହା ବି ହଉ ଆମର ପରିବାର

ସୁସମ୍ପର୍କ ଆମେ ରଖିବା ଏବଂ ଆମ ପରିବାର କିଭଳି ଭାବରେ ଭଲରେ ରହିବ, ସୁସ୍ଥ ରହିବ ଏବଂ ଆଗାମୀ ଦିନମାନଙ୍କରେ ଆମର ପରିବାରର ଯେମିତି ନାମ ହେବ ସେ ବିଷୟ ପ୍ରତି ଆମେ ଦୃଷ୍ଟି ଦେବା। ତେବେ ଆସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଡାକିବା, ସମସ୍ତଙ୍କର ଯେମିତି ମଙ୍ଗଳ ହେବ, ପରିବାରର ମଙ୍ଗଳ ହେବ।

0: କବଳରେ ହେଉଛି ମଣିଷ ସମାଜ। ଏବେ ଜମ୍ବୁ ଭଳିଆ ନିଶା କୁଆଡ଼େ ଆମେରିକାରେ ମାନେ ସେ 6 ଘଣ୍ଟା 8 ଘଣ୍ଟା ଧରିକି ଲକ୍ କରିକି ରଖିଦେବ, ସେଥିରେ ଥରେ ଯୁବକ ଯୁବତୀ ମାନଙ୍କୁ ସେଟାକୁ ଖାଦ୍ୟ ପଦାର୍ଥରେ ମିଶି ଯାଉଛି, ସିଏ ଅନ୍ୟ ନିଶା ଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ। ତ ନିଶା ଆକଟରେ ରହିବା ପାଇଁ ଯୋଉ ବାଧ୍ୟ କରୁଛି ସମାଜ, ସେ ତାର ଗୋଟେ କାରଣ ହେଉଛି ଏଇ ଯୋଉ ପରିବାର ଭାଙ୍ଗିଦେବା। ପରିବାର ଭାଙ୍ଗିଦେବା ଦ୍ୱାରା ଛୁଆମାନେ ଯୋଉ ସ୍ନେହ ଆଦର, ଯୋଉ ଗାଇଡେନ୍ସ, ଯୋଉ ଅନୁଶୀଳନ, ଯୋଉ ଅନୁଶାସନ ଭିତରେ ରହିବା କଥା, ସେଟା ସେମାନେ ପାଉନାହାନ୍ତି। ଯାହାଫଳରେ ଯୋଉଠି ଆନନ୍ଦ ପାଉଛନ୍ତି, ଯୋଉଠି ସେମାନେ ଟିକେ ହାଲୁକା ମନେ ଭାବୁଛନ୍ତି, ସେଇଥିରେ ଢଳି ହେଇଯାଉଛନ୍ତି। ଏବଂ ଯଦିଓ ସେଟା ଯୁକ୍ତିଯୁକ୍ତ ନୁହେଁ, ସେମାନେ ଭଲ ଖରାପର ଆଉ ଚିନ୍ତାଧାରା ବି ତାଙ୍କ ମୁଣ୍ଡକୁ ଆସୁନାହିଁ। ଏବଂ ସମାଜ ବି କୌଣସି ପ୍ରକାର ପଦକ୍ଷେପ ଛାଡ଼ୁନାହିଁ ଯେ ଦିଅ ସୁଯୋଗ, ଯିଏ ଯାହା ଖାଇବ ଖାଉ, ନିଶାରେ କିନ୍ତୁ ରହୁ, କିନ୍ତୁ ତାଙ୍କର ଯୋଉ ଆଭିମୁଖ୍ୟ, ସେ ଆଭିମୁଖ୍ୟ ନିଶ୍ଚିତ ଭାବରେ ହାସଲ ହଉ। କିନ୍ତୁ ନିଶାଠୁ କେମିତି ଦୂରେଇ ରହିବା, ସେ ବିଷୟରେ ଆଲୋଚନା କରିବା।
1: ହଁ, ଆମର ଭାଇ ଭଉଣୀ ମାନେ ଲକ୍ଷ୍ୟ କରୁଥିବେ ନିଶା, ଏଇ ନିଶା ସେବନ ଦ୍ୱାରା ବ୍ୟକ୍ତିର, ପରିବାରର ତଥା ସମାଜର ଯୋଉ କ୍ଷତି ହେଇଥାଏ ସେ କଥା ନ କହିଲେ ଭଲ। କାରଣ ଆମ ସମାଜରେ ଏଇ ନିଶା ରାକ୍ଷସ ଏଭଳି ଭାବରେ ତାର ପ୍ରଭାବ ବିସ୍ତାର କରିଛି, ଯାହାଫଳରେ କି ବେଳେବେଳେ ପାରିବାରିକ ଅଶାନ୍ତି ଏବଂ ଅର୍ଥ ଖର୍ଚ୍ଚ ହେତୁ ଦରିଦ୍ର ପଣିଆ ମଧ୍ୟ ଦେଖାଦେଇଛି। ଯାହାଫଳରେ କି ଅନେକ କହନ୍ତି ନିଶା ସେବନ ଦ୍ୱାରା ତାଙ୍କର ଅନେକ କ୍ଷତି ହେଲା ଏବଂ ଅଭାବଗ୍ରସ୍ତ ହେଲେ ମଧ୍ୟ। ତେବେ ଆସନ୍ତୁ, ଏଇ ନିଶା ନିବାରଣ କେମିତି ହେଇପାରିବ ଏବଂ ନିଶାଠୁ କେମିତି ଆମେ ଦୂରରେ ରହିବା, ସେ ସମ୍ପର୍କରେ କିଛି ଜାଣିବା। ଏବଂ ଏଇ ନିଶା ନିବାରଣ ପାଇଁ ଯେଉଁମାନେ ସବୁ କାମ କରୁଛନ୍ତି, ଯେଉଁ ସବୁ ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ଅଛନ୍ତି, ଯେଉଁମାନେ କି ନିଶା ଉପରେ ଅନେକ କାମ କଲେଣି ଏବଂ ଆଗକୁ କେମିତି ଆମ ସମାଜକୁ ନିଶା କବଳରୁ ରକ୍ଷା କରିବେ, ଅହରହ ସେଇ କଥା ଚିନ୍ତା କରୁଛନ୍ତି, ସେଇଭଳି ଜଣେ ବ୍ୟକ୍ତି ହେଉଛନ୍ତି ଦେବଦତ୍ତ ମିସ୍ତ୍ରୀ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ନମସ୍କାର।
2: ନମସ୍କାର, ମୋ ନାଁ ହେଉଛି ଦେବଦତ୍ତ ମିସ୍ତ୍ରୀ, ମୁଁ ଏଇ ବାରିପଦା ବାସିନ୍ଦା ଏବଂ ପୂର୍ବରୁ ବିଭିନ୍ନ ସ୍ଥାନରେ ନିଶାମୁକ୍ତି କେନ୍ଦ୍ର ମାନଙ୍କରେ ସିନିୟର ପରାମର୍ଶଦାତା ହିସାବରେ କାର୍ଯ୍ୟ କରିଛି। ତେଣୁ ବହୁତ ନିଶା ଶକ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଛି, ତାଙ୍କୁ ନିଶାମୁକ୍ତ ହେବା ପାଇଁ ସହଯୋଗ କରିଛି ଏବଂ ସେ ସମ୍ପର୍କରେ ମୋର ଗୁଡ଼ାଏ ଅଭିଜ୍ଞତା ମଧ୍ୟ ହୋଇଯାଇଛି।
1: ଏଇ ଯେଉଁ ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ତାର ପ୍ରଭାବ ଯେଉଁ କୁହାଯାଏ ଆମର ପରିବାରରେ ପଡ଼ିଥାଏ ବା ସମାଜ ଉପରେ ପଡ଼ିଥାଏ, ସେଇଟା କେମିତି?
2: ହଁ, ପ୍ରଭାବ ତ ପ୍ରଥମେ ଆଗେ ନିଜର ଶରୀର ଆଉ ମନ ଉପରେ ପଡ଼େ। ନିଶାଦ୍ରବ୍ୟଟା ଗୋଟେ ଏଭଳି ଜିନିଷ ଯେ ଯାହାକୁ ସେବନ କରିବା ଦ୍ୱାରା ମଣିଷର ଶରୀରରେ ଗୋଟେ ଭିନ୍ନ ଉତ୍ତେଜନା ବା ଉନ୍ମାଦର ସୃଷ୍ଟି ହୋଇଥାଏ। ଏଥିପାଇଁ ନିଶାଦ୍ରବ୍ୟରେ ଥିବା ବିଭିନ୍ନ ରାସାୟନିକ ଅଣୁଗୁଡ଼ିକ ଦାୟୀ ହୋଇଥାନ୍ତି। ନିଶା ଖାଇସାରିଲା ପରେ ଲୋକର ସାଧାରଣ ଆଚାର ବ୍ୟବହାର, ଚିନ୍ତାଧାରା, କଥାବାର୍ତ୍ତା ଏସବୁ ବଦଳି ଯାଇଥାଏ ଆଉ ସମୟାନୁକ୍ରମେ ଏହା ତାର ସ୍ୱାସ୍ଥ୍ୟ ଆଉ ସମାଜ, ତାର ପାରିବାରିକ ସ୍ଥିତି ଏଗୁଡ଼ା ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଇଥାଏ।
1: ତେବେ ଆମେ ଜାଣିବା ଯେ ଜଣେ କାହିଁକି ନିଶା ସେବନ କରିଥାଏ ଆଉ ସେ କେମିତି ନିଶାସକ୍ତ ହେଇଯାଏ?
2: ସେ ପ୍ରଥମେ ଗୋଟେ କୌତୁହଳ ବଶତଃ ହଉ କିମ୍ବା ଅନ୍ୟମାନଙ୍କ ପାଖରୁ ଦେଖି ଶୁଣିକି ହଉ କିମ୍ବା କୁସଙ୍ଗ ମେଳରେ ହଉ, ନିଶାର ଟିକେ ଟିକେ ଅଭ୍ୟାସ ଆରମ୍ଭ ହୁଏ। ସମସ୍ତଙ୍କୁ ଯେ ନିଶା ଭଲ ଲାଗେ ସେ କଥା ନାହିଁ, କିଛି ଜଣଙ୍କୁ ନିଶା ପସନ୍ଦ ହୁଏ ନାହିଁ ଆଉ ଅନ୍ୟମାନଙ୍କୁ କିଛି ଜଣଙ୍କୁ ନିଶା ପସନ୍ଦ ହେବାକୁ ଆରମ୍ଭ କରେ ଏବଂ ଧୀରେ ଧୀରେ ସେମାନେ ନିଶା ଖାଇବାର ଅଭ୍ୟାସ ବଢ଼େଇ ଚାଲନ୍ତି। ଏଇଭଳି ଅଭ୍ୟାସ ବଢୁ ବଢୁ ତାର ଶରୀର, ମନ, ତାର କେନ୍ଦ୍ରୀୟ ସ୍ନାୟୁବିକ ବ୍ୟବସ୍ଥା ଏ ସମୁଦାୟ ନିଶା ଉପରେ ନିର୍ଭରଶୀଳ ହୋଇଯାଏ ଏବଂ ସମୟ ବଢ଼ିବା କ୍ରମେ କ୍ରମେ ତାର ନିଶା ପ୍ରତି ନିର୍ଭରଶୀଳତା ଆଉ ନିଶା ପରିମାଣ ଉପରେ ନିର୍ଭରଶୀଳତା ଆଉ ସହନଶୀଳତା ଅତ୍ୟନ୍ତ ପରିମାଣରେ ବଢ଼ିଯାଏ। ସେତେବେଳେ ସେ ନିଜକୁ ବଡ଼ ଅସହାୟ ମନେ କରେ। ନିଶା ଛାଡ଼ିବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଆଉ ନିଶା ଛାଡ଼ିବା ପାଇଁ ସକ୍ଷମ ହୋଇପାରେ ନାହିଁ।
1: ଏଇଠି ଆଉ ଗୋଟେ କଥା କୁହନ୍ତୁ, ନିଶା ସେବନ ଦ୍ୱାରା ବ୍ୟକ୍ତିର କିସ କ୍ଷତି ହେଇଥାଏ, ବ୍ୟକ୍ତିଗତ ଭାବରେ ତାର ପ୍ରଭାବ କେମିତି ପଡ଼େ ପାରିବାରିକ ହିସାବରେ ଏବଂ ସମାଜ ଉପରେ?
2: ବ୍ୟକ୍ତିଗତ ଭାବରେ ତାର ପ୍ରଥମେ ତ ଶରୀର ଉପରେ ଯଥେଷ୍ଟ ପ୍ରଭାବ ପଡ଼ିଯାଏ, ତାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ। ଯେମିତିକି ମଦ ଖାଉଥିବା ଲୋକ ତାର ଲିଭର ପ୍ରୋବ୍ଲେମ ଦେଖାଦିଏ, କିଡ଼ନୀ ପ୍ରୋବ୍ଲେମ ଦେଖାଦିଏ, ସେହିଭଳି ଗଞ୍ଜେଇ ଭାଙ୍ଗ ଇତ୍ୟାଦି ଖାଉଥିବା ଲୋକମାନଙ୍କର ମାନସିକ ଅସନ୍ତୁଳତା ଆଉ ବ୍ୟଗ୍ରତା ଏହିଭଳି ବିଭିନ୍ନ ମାନସିକ ଦୁରାବସ୍ଥା ଦେଖାଦେଇଥାଏ। ଏଗୁଡ଼ା ବ୍ୟକ୍ତିଗତ କଥା ଛାଡ଼ିଦେଲେ ଆଉ ସାମାଜିକ ଭାବରେ ମଧ୍ୟ, ପାରିବାରିକ ଭାବରେ ମଧ୍ୟ ଅନେକ କ୍ଷତି ହୋଇଥାଏ। ବ୍ୟକ୍ତିଗତ ଭାବରେ ତ ଅର୍ଥ ଓ ସ୍ୱାସ୍ଥ୍ୟହାନି ବାଦ ମାନସିକ ଅବସ୍ଥା ଅତ୍ୟନ୍ତ ବିକଳ ହୋଇଯାଏ। ପାରିବାରିକ ସ୍ଥିତିରେ ପରିବାର ସମ୍ପର୍କ ଦୁର୍ବଳ ହୋଇଯାଏ, ପରିବାର ଲୋକମାନେ ଏଥିପାଇଁ ବିରକ୍ତ ଅନୁଭବ କରିଥାନ୍ତି ଏବଂ ସମାଜରେ ପରିବାରର ମାନ ସମ୍ମାନ ହ୍ରାସ ପାଇଥାଏ। ପରିବାର ବାଦ ଗଲା ପରେ ସମାଜର କଥା, ସମାଜରେ ମଧ୍ୟ ଆପଣ ଧୀରେ ଧୀରେ ଅଣସାମାଜିକ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହେଇପାରନ୍ତି। ନିଶାଶକ୍ତ ଲୋକମାନେ ବିଭିନ୍ନ ପ୍ରକାର ଚୋରି ତସ୍କରୀରେ ବ୍ୟସ୍ତ ରୁହନ୍ତି ଏବଂ ସମାଜରେ ସେମାନେ ବିଭିନ୍ନ ସମୟରେ କଳାହଳ କିମ୍ବା ଗଣ୍ଡଗୋଳ ସୃଷ୍ଟି କରନ୍ତି। ତେଣୁ ସାମାଜିକ ଭାବରେ ମଧ୍ୟ ନିଶାକୁ

0: ଘୃଣା କରାଯାଏ।
1: ନିଶା ନିବାରଣ କିଭଳି ଭାବରେ ହେଇପାରିବ ଓ ଏଟା ବ୍ୟକ୍ତିଗତ ଭାବରେ ପାରିବାରିକ ଭାବରେ ସମାଜ ଏବଂ ରାଷ୍ଟ୍ରର ଏ ଦିଗରେ କେମିତି କର୍ତ୍ତବ୍ୟ ରହିବା ଦରକାର?
0: ନିଶାକୁ ପ୍ରଥମେ ଆଗେ ଗୋଟେ ରୋଗ ବୋଲି ଭାବିବା ପାଇଁ ପଡିବ, ଉଭୟ ଶାରୀରିକ ମାନସିକ ରୋଗ। ଆଉ ଏଇ ନିଶାକୁ ଅଟକାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ଅଛି। ଯେମିତି ସେ ବ୍ୟକ୍ତି ଜଣକ ଯେତେବେଳେ ନିଜେ ଅସହାୟ ହେଇଯାଏ ନିଶାରୁ ମୁକ୍ତ ହେବା ପାଇଁ, ସେତେବେଳେ ମଧ୍ୟ ତାକୁ ସାହାଯ୍ୟ କରିବାର ଅଛି। ତେବେ ପୂର୍ବରୁ ହିଁ ନିଶା ପ୍ରତି ଆଗ୍ରହ ସୃଷ୍ଟି ହେବାକୁ କେମିତି ଅଟକାଯାଇପାରିବ ସେ ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର। ଏଥିପାଇଁ ନିଶା ଓ ଏହାର ପ୍ରଭାବ, ଏହାର ଚରିତ୍ର ଉପରେ ସମସ୍ତେ ଜାଣିବା ଦରକାର। ଏଥିପାଇଁ ସଚେତନତା ଦରକାର, ଆଉ ପାରିବାରିକ ସହାନୁଭୂତି ସମସ୍ତଙ୍କର ସମସ୍ତଙ୍କ ପ୍ରତି ରହିବା ଦରକାର। ସମ୍ପର୍କ ଦୃଢ଼ ହେଇଥିଲେ ସେଥି ପରିବାରରୁ ଜଣେ କେହି ଖସିଯାଇ ନିଶା ପ୍ରତି ଆସକ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଏଥିପାଇଁ ରାଷ୍ଟ୍ରର ମଧ୍ୟ ଦାୟିତ୍ୱ ରହିଛି, ଯେଭଳି କି ବିଭିନ୍ନ ଆଇନ କାନୁନ ଏବଂ ବିଭିନ୍ନ ପ୍ରକାର ସଚେତନ ଆଇନ କାନୁନ ପ୍ରଣୟ କରି ନିଶା ପ୍ରଭାବକୁ ଅଟକାଇବା, ଆଉ ସେହିଭଳି ଆଇନ କାନୁନ ମଧ୍ୟ ପ୍ରସ୍ତୁତ କରିବା। ତେବେ ପ୍ରଥମରୁ ହିଁ ବେଳକୁ ସାବଧାନ ରହିଲେ ନିଶା ନିବାରଣ ହୋଇପାରିବ। ତେବେ ନିଶା ନିବାରଣ କରିବା ପାଇଁ ସରକାରଙ୍କ ତରଫରୁ, ରାଷ୍ଟ୍ର ତରଫରୁ ମଧ୍ୟ ବିଭିନ୍ନ ଆଇନ ପ୍ରଣୟନ ହୋଇସାରିଛି। ସେଥିପାଇଁ ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ତିଆରି ହୋଇ ଜନସଚେତନତା ପ୍ରୋଗ୍ରାମ କରିବା ସହ ନିଶାମୁକ୍ତ ହେବା ପାଇଁ ବିଭିନ୍ନ ଚିକିତ୍ସାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି।
1: ତେବେ ସମ ପରିସ୍ଥିତିରେ କିଛି ନିଶା ସେବନ କରୁଥିବା ବେଳେ ଅନ୍ୟମାନେ କାହିଁକି ନିଶା ପ୍ରତି ଆସକ୍ତି ହୁଅନ୍ତି ନାହିଁ?
0: ଏଇଟା ସବୁ ନିଜର ବ୍ୟକ୍ତିଗତ ଚରିତ୍ର ଉପରେ ନିର୍ଭର କରେ। କେତେ ଜଣ ଅଛନ୍ତି ସେଇ ସମାନ ପରିସ୍ଥିତିରେ ଥାଇ ମଧ୍ୟ ନିଶା କରୁନାହାନ୍ତି, ଅର୍ଥ ହେଉଛି ସେମାନଙ୍କୁ ନିଶା ପ୍ରତି ଆଗ୍ରହ ସୃଷ୍ଟି କଲା ଭଳି ତାଙ୍କ ଭିତରେ ଉନ୍ମାଦ ସୃଷ୍ଟି ହେଉନାହିଁ। ଯଥା ସେମାନଙ୍କର ହୁଏତ ନୈତିକ ଭାବରେ ସେମାନେ ନିଶାକୁ ଘୃଣା କରିଛନ୍ତି, ତାଙ୍କର ସେଥିରେ ପରିବାରର ଅନ୍ୟମାନଙ୍କର ସମର୍ଥନକୁ ସେମାନେ ଗୁରୁତ୍ୱ ଦିଅନ୍ତି। ତେବେ ଅନ୍ୟ ଯେଉଁମାନେ ନିଶାସକ୍ତ ହେଇଯାଉଛନ୍ତି, ନିଶା ପ୍ରତି ଧୀରେ ଧୀରେ ସେମାନେ ଆଗ୍ରହାନ୍ୱିତ ହୁଅନ୍ତି। ସେତେବେଳେ କ'ଣ କି ସେମାନଙ୍କୁ କେହି ଯଥେଷ୍ଟ ଧ୍ୟାନ ଦିଅନ୍ତି ନାହିଁ କିମ୍ବା ସେଥିପାଇଁ ଚିନ୍ତା କରନ୍ତି ନାହିଁ, ଏବଂ ସେ ବ୍ୟକ୍ତିକୁ ହିଁ ସେମାନେ ଦାୟୀ କରନ୍ତି। ତେଣୁ ସେମାନେ ଧୀରେ ଧୀରେ ନିଶା ପ୍ରତି ଆସକ୍ତ ହୋଇଯାଆନ୍ତି। ଯେତେବେଳେ ତାଙ୍କ ନିଶା ପ୍ରତି ଘୃଣା ଆସେ, ସେତେବେଳେ ମଧ୍ୟ ସେମାନେ ଆଉ ନିଶା ଛାଡ଼ିବା ପାଇଁ ସକ୍ଷମ ହୋଇପାରନ୍ତି ନାହିଁ।
1: ଜଣେ ନିଶାସକ୍ତ ବ୍ୟକ୍ତି କିଭଳି ନିଶାମୁକ୍ତ ହୋଇପାରିବ?
0: ଜଣେ ନିଶାସକ୍ତ ବ୍ୟକ୍ତିକୁ ନିଶାମୁକ୍ତ ହେବା ପାଇଁ ହେଲେ ତାକୁ ବିଭିନ୍ନ ପ୍ରକାର ଚିକିତ୍ସା ମଧ୍ୟରେ ଗତି କରିବା ପାଇଁ ପଡ଼େ। ଶାରୀରିକ ଚିକିତ୍ସା ସହିତ ମାନସିକ ଚିକିତ୍ସା ମଧ୍ୟ କରିବା ପାଇଁ ପଡ଼େ। ଏତିକି କେବଳ ଯଥେଷ୍ଟ ନୁହେଁ, ସେଥିସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିବାକୁ ପଡ଼େ, ଯେମିତିକି ଆସନ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ପ୍ରାର୍ଥନା କରିବା। ତେବେ ଏସବୁ ପାଇଁ ଜଣେ ଉପଯୁକ୍ତ ଚିକିତ୍ସକ ଦରକାର, ଯେ ଚିକିତ୍ସକଙ୍କର ନିଶା ସମ୍ପର୍କରେ ଅଭିଜ୍ଞତା ଥିବ, ଏବଂ ଏଥିପାଇଁ ମାନସିକ ଚିକିତ୍ସା ମଧ୍ୟ ଦରକାର। ସେଥିପାଇଁ ମଧ୍ୟ କେହି ଜଣେ ତାଲିମ ପ୍ରାପ୍ତ ମାନସିକ ଚିକିତ୍ସାକାରୀଙ୍କର ମଧ୍ୟ ଆବଶ୍ୟକତା ପଡ଼ିପାରେ। ତା ବାଦ ଆଗେ ଜଣେ ଡିସାଇଡ୍ କରିବ, ନିଜେ ପ୍ରଥମେ ସେ ଡିସାଇଡ୍ କରିଦେ ନା ମୁଁ ନିଶା ଛାଡ଼ିବି। କେହି ତାକୁ ପ୍ରରୋଚନା କରି କାହାକୁ ନିଶା ଛଡ଼ାଇବା କେବେ ସମ୍ଭବ ନୁହେଁ। ତେଣୁ ନିଜେ ଜଣେ କିଭଳି ନିଜ ତରଫରୁ ସିଏ ବିଚାର କରିବ ଏବଂ ସିଦ୍ଧାନ୍ତ ନେବ ଯେ ନା ମୁଁ ନିଶା କରିବି ନାହିଁ, କେବଳ ସେଇଭଳି ଇଚ୍ଛା କଲେ ହିଁ ଯାଇକିରି ଏଠି ସମ୍ଭବ। ତେବେ ଏଇ ଯେଉଁ ଚିକିତ୍ସା ବିନା ହଠାତ୍ ନିଜ ତରଫରୁ ନିଶା ଛାଡ଼ିଦେବା ପାଇଁ ଚେଷ୍ଟା କଲେ ତାହା ସଫଳ ହେବାର ପ୍ରାୟ ସମ୍ଭାବନା ନାହିଁ। ତେଣୁ ଏଥିପାଇଁ ସବୁବେଳେ ଜଣେ ଚିକିତ୍ସକଙ୍କର ଆବଶ୍ୟକତା ପଡ଼େ। ଏଥିପାଇଁ ଚିକିତ୍ସାଳୟ ମଧ୍ୟ ଖୋଲା ହେଇଛି, ନିଶାମୁକ୍ତି କେନ୍ଦ୍ରମାନ ଖୋଲା ହେଇଛି, ସରକାରୀ ସ୍ତରରେ ଏବଂ ପ୍ରାଇଭେଟ୍ ସ୍ତରରେ ମଧ୍ୟ ଅଛି। ପ୍ରାୟ ସବୁ ସ୍ଥାନରେ, ସବୁ ଜିଲ୍ଲାରେ ନିଶାମୁକ୍ତି କେନ୍ଦ୍ରମାନ ଅଛି। ତେଣୁ ଘରୋଇ ଭାବରେ ନିଜେ ଯଦି ପରାମର୍ଶକାରୀଙ୍କ ସହିତ ସମ୍ପର୍କ ରଖି, ଚିକିତ୍ସକଙ୍କ ସହିତ ସମ୍ପର୍କ ରଖି ଜଣେ ନିଶା ଛାଡ଼ିଦେବା ପାଇଁ ଚାହୁଁଥାଏ, ସେ ମଧ୍ୟ ଏଥିପାଇଁ ପଦକ୍ଷେପ ନେଇପାରେ। ତେବେ ମନେ ରଖିବା ଉଚିତ ଯେ ନିଶା ଛାଡ଼ିବା ପାଇଁ ଦୃଢ଼ ପ୍ରତିଜ୍ଞା କିମ୍ବା ଅପରିସୀମ ମାନସିକ ଦକ୍ଷତା ସଫିସିଏଣ୍ଟ ନୁହେଁ। ଏଥିପାଇଁ ନିଶ୍ଚିତ ଭାବେ କିଛି ଚିକିତ୍ସା ଜରୁରୀ, ଆଉ ନିଜର ଚାଲିଚଳନ, ଦୈନନ୍ଦିନ ଜୀବନଯାପନରେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି, ଯାହାଫଳରେ ସେ ନିଜେ ସେ ନିଶା ଛାଡ଼ିବ ଏବଂ ପରିବାର, ସମାଜ ଓ ରାଷ୍ଟ୍ରର ହିତରେ ଲାଗିପାରିବ।
1: ଦେବଦତ୍ତ ମିସ୍ତ୍ରୀ, ଆଜି ଆପଣ ନିଶା ନିବାରଣ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଚାଷବାସ ଆମର କାର୍ଯ୍ୟକ୍ରମ ସବୁଦିନ ଚାଲିଛି। ଆମର ଭାଇମାନଙ୍କୁ କହିବା କଥା, ଆମର ଶ୍ରୋତାବନ୍ଧୁମାନଙ୍କୁ କହିବା କଥା ଯେ ଆମର କାର୍ଯ୍ୟକ୍ରମରେ ଆପଣ ଯଦି କୌଣସି ଦିଗ ପ୍ରତି ଆଉ ଭାବୁଛନ୍ତି ଯେ ଆମେ ପହଞ୍ଚି ପାରୁନୁ ବା ଆମେ ସେ କଥା ଆଲୋଚନା କରୁନୁ ଉତ୍ଥାପନ କରୁନୁ, ତାହେଲେ ଆମକୁ ଦ୍ୱିଧାଡ଼ିରେ ଲେଖନ୍ତୁ। ଆଉ ଆମେ ଯେଉଁ କାର୍ଯ୍ୟକ୍ରମ କରୁଛୁ ତା ଉପରେ ବି ମତାମତ ଦେଇକି ଆପଣ ଧାଡ଼ିଏ ଦ୍ୱିଧାଡ଼ି ଆମ ପାଖକୁ ଲେଖିପାରିବେ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟିଏ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ନେଇଛୁ ଭକ୍ତ ସାଲବେଗ। କଣ୍ଠଦାନ କରିଛନ୍ତି ଅନୁରାଧା ବଡ଼ୱାଲ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ସୋନାଲି, ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା।

ଯେଉଁଟା କହୁଛି ଶଶିରେଖା ସେ ବାପବାସ ମଧ୍ୟରେ ରହିଛି ଏଇଟା ଘଟଣା ହେଇଛି କଣ ଦେବର ସିଂ ନାରଦ ମନ ମଧ୍ୟରେ ଚିନ୍ତା କଲେ ଟିକେ ତାଙ୍କ ପାଖକୁ ଯିବାକୁ ପଡିବ ପ୍ରଥମେ ଆଗ ଅଭିମନ୍ୟୁ ପାଖକୁ ଯିବେ ତାହେଲେ ଦେବର ସିଂ ନାରଦ କିପରି ଆସିଲେ

ଶଶୀ, ତୁ ଦରିଆ କୂଳକୁ ଚାଲିଯିବୁ, ସେ ପୁଅଟାକୁ ତୁ ସେଇଠି ଦେଖିବୁ। ଯେତିକି କହିଦେବ ସିନା ଦାସୀ ଅଭିମନ୍ୟୁ ପାଖରେ ପହଞ୍ଚିଗଲା। ଆଜ୍ଞା, ଯେତେବେଳେ ସକାଳ ହେଇଯାଇଛି ପ୍ରଭାତ ସମୟରେ ଆଜି କରିଛନ୍ତି କଣ, ଆଜି ଶଶୀ ରେଖା ସଖୀ ମାନଙ୍କୁ ସଙ୍ଗତରେ ଧରି ସେ ଦରିଆ କୂଳକୁ ଚାଲିଗଲା। ଅଭିମନ୍ୟୁ ଆଜି ତାର ମନ ଦାନରେ ବସି ମଧ୍ୟ ଚାଲି ଯାଇଛି। ଏଣେ ହେଇଛି କଣ, ଆଜି ଯେତେବେଳେ ସଖୀ ମାନଙ୍କୁ ଧରି ସେ ଯମୁନା କୂଳରେ ପଶିଥିବା ଦରିଆରେ ପଶି ଯାଇଛି, ଏଣେ ଅଭିମନ୍ୟୁର ଦୃଷ୍ଟି ପଡିଗଲା। ଆଜି ସେ କହୁଛି କଣ, କଣ କହିଲା,

ନାରଦ କହିଲେ, ଶଶିଲ ତୁ ଯାହା ଦେଖିଛୁ ସେ ଧନ ତତେ ମିଳିଯାଉ। ଶଶି କହିଲା, ହେ ଦେବର୍ଷି ମୁଁ କିଭଳି ପାଇବି? ନା ଗୋଟିଏ କାମ କରିବୁ, ଆଜି ରାତିରେ କେବଳ ତୁ ଏକା ଉଜାଗରରେ ରହିଥିବୁ। ଏ ସମୟରେ ହେଲା କଣ?

ଶଶିରେ ଖା ଏକା ରହିଛି ଏଣେ ଅଭିମନ୍ୟୁ କଲା କଣ ଦେବର ସିଂ କି କହିଲା ହେ ଦେବର୍ଷି ମୁଁ ଯଦି ତା ପାଖକୁ ଯିବି ତାହେଲେ କେହି ଜାଣିବେ ନାହିଁ ତ ଏ ସମୟରେ ହେଲା କଣ ଦେବର୍ଷି କହିଲେ ମୁଁ

0: ସମୟରେ ହେଲା କଣ
1: କଲେ
0: ଯେତେବେଳେ ଅଭିମନ୍ୟୁ ଆଉ ଶଶିରେଖା ଏକ ପଲଙ୍କ ଉପରେ ବସି ଯାଇଛନ୍ତି ଆଜି କରିଛନ୍ତି।

ଏ ସମୟରେ ଦେବିନୀଙ୍କର ଆଜି ମିଳନ ହେଇଯାଇଛି। ହେଲା କଣ ନା ଗଜମତି ହାର ଗୋଟିକ ଶଶିରେଖା ଆଜି ଅଭିମନୁ ଗଳାରେ ଲମ୍ବେଇ ଦେଇଛି। ଏ ସମୟରେ ଅଭିମନୁ କହିଲା, ରେ ସୁକୁମାରୀ, ତୋ ପାଖରେ ତୁ ଅନେକ ସମୟ ମୁଁ କାଟିଲିଣି, ଏବେ ତୁମେ ମତେ ବିଦାୟ ଦେଇଦିଅ। ଏ ସମୟରେ ହେଇଛି କଣ, ଆଜି ଯେତେବେଳେ ଶଶିରେଖା କଥା କହିଦେଲା, ଅଭିମନୁ ଜାଣିପାରିଲା।

ସୁନିଲ ଦାସଗଠି ପରିବେଷଣ କରିଥିଲେ ଶିଳ୍ପୀ ଗୋବିନ୍ଦ୍ର ଚନ୍ଦ୍ର ପ୍ରଧାନ ଏବଂ ସାଥୀ କଳାକାରମାନେ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଦିୱାନାର କେତୋଟି ଗୀତ।